ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 11 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 1 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 5:58।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଶୁଣନ୍ତୁ ଏଥର ଶିଳ୍ପୀ ତୃପ୍ତି ଦାସ ଗାଇଥିବା ଭକ୍ତିଗୀତଟି, ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

0: ବନ୍ଦନା, ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକିଏ ପରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ଅଖଣ୍ଡାନନ୍ଦ ସ୍ୱାମୀ।
2: ଶ୍ରୀମଦ୍ ଭାଗବତ ମହାପୁରାଣରୁ ପ୍ରମୁଖ ଶିକ୍ଷଣୀୟ ବିଶୁଦ୍ଧ ବୈରାଗ୍ୟ ପ୍ରସଙ୍ଗଟିଏ ଉପସ୍ଥାପନ କରୁଛି। କଳିଯୁଗର ପ୍ରଭାବରେ ଧର୍ମାତ୍ମା ରାଜା ପରୀକ୍ଷିତଙ୍କ ଦ୍ୱାରା ସମୀକ ଋଷି ଧ୍ୟାନସ୍ଥ ଅବସ୍ଥାରେ ଅପମାନିତ ହୋଇଥିଲେ। ପୁତ୍ର ଶୃଙ୍ଗୀ ମୁନିଙ୍କ ଦ୍ୱାରା ରାଜା ପରୀକ୍ଷିତ ସାତ ଦିନରେ ମୃତ୍ୟୁବରଣ କରିବାର ଅଭିଶପ୍ତ ହେଲେ। ଶୃଙ୍ଗୀ ମୁନି ଅବଶ୍ୟ ତାଙ୍କର ଶିଷ୍ୟ ଓ ପୁତ୍ର ଧର୍ମ ପାଳନ କରିଥିଲେ। ଏହି ସମସ୍ତ ବିଷୟକୁ ଅବଗତ ହୋଇ ସମୀକ ଋଷି ପୁତ୍ର ଶୃଙ୍ଗୀକୁ ବୁଝାଇ କହିଲେ, ପୁତ୍ର, ଭଗବାନଙ୍କ ଭକ୍ତି କରିବା ଆମର ପରମ ସାଧନା। ଭକ୍ତ ପକ୍ଷରେ କାହାରିକୁ ପ୍ରତିଶୋଧ ପରାୟଣ ହୋଇ ଅଭିଶାପ ଦେବା ଉଚିତ ନୁହେଁ। ଅନ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ଅପମାନ, ଆକ୍ଷେପ ଆଦିରେ ଭକ୍ତିମାନ ବ୍ୟକ୍ତି ପ୍ରତିକ୍ରିୟା ଶୂନ୍ୟ ହୋଇ ଅବିଚଳିତ ସ୍ଥିତିରେ ରହିଥିବା ଆବଶ୍ୟକ। ଏହି ସମସ୍ତ ବିଷୟକୁ ବୁଝି ମୁନିକୁମାର ବହୁତ ପଶ୍ଚାତ୍ତାପ କରିଥିଲେ। ରାଜା ପରୀକ୍ଷିତଙ୍କ ଦ୍ୱାରା ହୋଇଥିବା ଅପବ୍ୟବହାର ପ୍ରତି ସମୀକ ଋଷି ଆଦୌ ମନରେ ଧରିନଥିଲେ। ସମୀକ ଋଷିଙ୍କ ଦ୍ୱାରା ପରୀକ୍ଷିତ ମହାରାଜ ତାଙ୍କର ସାତ ଦିନରେ ମୃତ୍ୟୁ ହୋଇଯିବା କଥା ଶୁଣି ସେ ସାଧାରଣ ବ୍ୟକ୍ତି ପରି ଆଦୌ ବିଚଳିତ ହୋଇନଥିଲେ। ଗୀତାରେ ଭଗବାନଙ୍କ ଉକ୍ତି ଅନୁସାରେ ସେ ମୃତ୍ୟୁକୁ ମଧ୍ୟ ଭଗବାନଙ୍କ ସ୍ୱରୂପରେ ଦେଖୁଥାନ୍ତି। ଧର୍ମାତ୍ମା ରାଜା ପରୀକ୍ଷିତ ଇହଲୋକ ଓ ପରଲୋକର ସମସ୍ତ ବିଷୟ ଭୋଗ୍ୟ ପଦାର୍ଥକୁ ତୁଚ୍ଛ ଓ ତ୍ୟାଜ୍ୟ ବୋଲି ସେ ବୁଝିସାରିଥିଲେ। ଭଗବାନ ସୋମ ସ୍ୱାମୀ କୁହନ୍ତି, ପ୍ରତ୍ୟେକ ପ୍ରତିକୂଳ ସ୍ଥିତିରେ ଅନୁକୂଳ ଦର୍ଶନ କରିବା ଜ୍ଞାନୀ ଭକ୍ତମାନଙ୍କର ସ୍ୱଭାବ ସିଦ୍ଧ ହୋଇଥାଏ। ରାଜା ପରୀକ୍ଷିତ ନିଜର ଦୋଷକୁ ସ୍ୱୀକାର କରିବା ସହିତ ପ୍ରାଣଦଣ୍ଡକୁ ମଧ୍ୟ ସହର୍ଷ ଗ୍ରହଣ କରିଥିଲେ। ହେଲେ ସମୀକ ଋଷି ତାଙ୍କର ଦୋଷ ଦର୍ଶନ ନ କରି ଏହାସବୁ ସମୟର ପ୍ରଭାବ ବୋଲି ଦର୍ଶାଇଥିଲେ ଏବଂ ଅମୃତତ୍ୱ ପ୍ରତି ନିମିତ୍ତ ତୁରନ୍ତ ପ୍ରଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ରାଜା ପରୀକ୍ଷିତ ନିଶ୍ଚିତ ହେଲେ ଯେ ଭଗବାନ ବିଶେଷ କୃପା କରି ମୋ ପାଇଁ ଏପରି ବ୍ୟବସ୍ଥା ରଚନା କଲେ। ତେଣୁ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀଚରଣ କମଳର ଧ୍ୟାନରେ ନିୟୋଜିତ ହେବାକୁ ସର୍ବଶ୍ରେଷ୍ଠ ମନେ କରି ସମସ୍ତ ବିଷୟରୁ ଆସକ୍ତି ତ୍ୟାଗ ପୂର୍ବକ ଆମରଣ ନିରାହାର ରହିବାର ସଂକଳ୍ପ ନେଇ ପତିତପାବନୀ ଗଙ୍ଗା ତଟରେ

0: ଏକାଗ୍ରଚିତରେ ବସିଗଲେ। ମୃତ୍ୟୁକୁ ସଦା ଆଖି ଆଗରେ ରଖି ନିତ୍ୟ ନିରନ୍ତର ପରମାତ୍ମା ସ୍ମରଣ କରିବା ମୁମୁକ୍ଷୁ ବ୍ୟକ୍ତିର ଶ୍ରେଷ୍ଠ ସାଧନ ହୋଇଥାଏ। ହେ ମହାମାନବ, ଜୀବନର ଚରମ ଲକ୍ଷ୍ୟ ପରମାତ୍ମା ଉପଲବ୍ଧି। ମୃତ୍ୟୁ ଲୋକରୁ ଅମୃତତ୍ୱ ପ୍ରାପ୍ତି ନିମିତ୍ତ ସତତ କର୍ତ୍ତବ୍ୟ ସାଧନ ଆବଶ୍ୟକ, କିନ୍ତୁ ବିଡ଼ମ୍ବନା ଏହିକି ଯେ ମନୁଷ୍ୟ ମୃତ୍ୟୁକୁ ଭୁଲିଯାଏ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୃତ୍ୟୁକୁ ଦେଖୁଥିଲେ ମଧ୍ୟ ନିଜର ଅନିବାର୍ଯ୍ୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରେ ନାହିଁ। ଯେ ମୃତ୍ୟୁକୁ ନିରନ୍ତର ମନେ ରଖିଥାଏ ତାହାର ଭଗବତ ପ୍ରୀତି ସତତ ସ୍ମୃତି ରହିଥାଏ। ସେହି ମୃତ୍ୟୁ ସ୍ମୃତିରେ ପରୀକ୍ଷିତ ମହାରାଜ ଭଗବତ ପ୍ରୀତି ପ୍ରାପ୍ତ ହୋଇଛନ୍ତି। ଉପସ୍ଥିତ ମହାତ୍ମାମାନଙ୍କ ଗହଣରେ ବିଦ୍ୟମାନ ମହାମୁନି ଶୁକଦେବଙ୍କୁ ପ୍ରାର୍ଥନା କରି କହୁଛନ୍ତି, ହେ ପରମ ଗୁରୁଦେବ, ଯାହା ସମସ୍ତଙ୍କ ପାଇଁ ଦୁର୍ଲଭ ତାହା ଯେ ମୋତେ ସନ୍ଥ କୃପାରୁ ସହଜରେ ପ୍ରାପ୍ତ ହୋଇଗଲା। ମୋର ମୃତ୍ୟୁକୁ କିମ୍ବା ପୁନର୍ଜନ୍ମକୁ ଭୟ ନାହିଁ, ମୋର ଭୟ କେବଳ ପରମାତ୍ମା ବିସ୍ମୃତିକୁ। ମୋତେ ଯେଉଁ ପ୍ରକାର ଶରୀରରେ ଜନ୍ମ ମିଳୁ ତାହା ଭଗବାନଙ୍କର ଇଚ୍ଛାରେ, ହେଲେ ମୋର ଇଚ୍ଛା ପ୍ରତି ଜନ୍ମରେ ମୋର ମତି ଦଣ୍ଡେ ନ ଛାଡ଼ୁ ତୁମ୍ଭ ଭକ୍ତି। ହେ ଉତ୍ତମ ସ୍ୱଭାବଯୁକ୍ତ ଜଗତ କଲ୍ୟାଣ ମହାପୁରୁଷଗଣ, ଆପଣମାନେ କୃପା କରି ଏହି ପ୍ରୟାଣ ସମୟରେ ମୋତେ ଭଗବାନଙ୍କର ରସମୟୀ ଲୀଳାଚରିତ ଶ୍ରବଣ କରାନ୍ତୁ, ଯଦ୍ୱାରା ମୋର ପରମଗତି ଲାଭ ହେବ। ଏଥିପାଇଁ ଗୀତାରେ ଭଗବାନ କୁହନ୍ତି, ପ୍ରୟାଣ ସମୟରେ ଯେବେ ଜୀବକୁ ଭଗବତ ସ୍ମରଣ ହୋଇଥାଏ ତେବେ ଏହା ନିଃସଂଶୟ ଯେ ସେ ନିଶ୍ଚୟ ଭଗବତ ସ୍ୱରୂପକୁ ପ୍ରାପ୍ତ ହୋଇଯାଏ। ହେଲେ ତାହା ସମ୍ଭବ ହେବ କେମିତି? ଶରୀରରେ ସାମାନ୍ୟ କିଛି ଆଘାତ ହୋଇଥିଲେ ମନରେ କେତେ ଅସ୍ଥିରତା ତଥା ବ୍ୟାକୁଳିତ ହୁଏ, ଏକଥା ସମସ୍ତେ ଜାଣନ୍ତି। ତେବେ ମୃତ୍ୟୁ ସମୟର ଅକଥନୀୟ ଯନ୍ତ୍ରଣା ଭିତରେ ମନର ସ୍ଥିରତା ଆସିବ କିପରି? ଯେବେ ବାଲ୍ୟ ଜୀବନରୁ ପରମାର୍ଥ ଭାବନାରେ ମନ ଅଭ୍ୟାସ ଥିବ ତେବେ ପ୍ରୟାଣ ସମୟରେ ସ୍ୱତଃ ସ୍ମୃତି ଜାଗ୍ରତ ହେବ। ମୃତ୍ୟୁକୁ ଭୟ କରି ରାଜା ପରୀକ୍ଷିତ ବ୍ୟାକୁଳିତ ହୋଇନଥିଲେ, ସେ କେବଳ ପରମାତ୍ମା ସ୍ଥିତି ପ୍ରାପ୍ତି ନିମିତ୍ତ ବ୍ୟାକୁଳିତ ଥିଲେ। କିନ୍ତୁ ମାତ୍ର ସାତ ଦିନ ଭିତରେ ସେ କିପରି ପରମାର୍ଥ ସ୍ଥିତି ପାଇପାରିବେ, ଏଥିପାଇଁ ସେ ଅଧିକ ଚିନ୍ତିତ ଥିଲେ। ବ୍ୟାକୁଳତା ହିଁ ପରମପଦ ପ୍ରାପ୍ତି। ଭଗବାନ ଏମିତି ଏକ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି ଯେଉଁ ସମୟରେ ପୂର୍ଣ୍ଣ ବୈରାଗ୍ୟ ଚେତନାରେ ରହି କେବଳ ତାଙ୍କୁ ହିଁ ପାଇବାକୁ ତୀବ୍ର ବ୍ୟାକୁଳିତ ହୋଇପାରିବା। ସ୍ୱାର୍ଥ ଭିତରେ ସୃଷ୍ଟିକୁ ଉପଭୋଗ କରିବା ପାଇଁ ମନୁଷ୍ୟର ପ୍ରବଳ ପ୍ରୟାସ ହୋଇଥାଏ, ହେଲେ ପରିପୂର୍ଣ୍ଣତା ପାଇପାରି ନଥାଏ। କିନ୍ତୁ ପରମାର୍ଥ ରୀତିରେ ସୃଷ୍ଟିକୁ ଉପଯୋଗ କରି ସ୍ରଷ୍ଟାଙ୍କୁ ପାଇବା ନିମିତ୍ତ ପ୍ରୟାସ କଲେ ସେ ନିଶ୍ଚିତ ପୂର୍ଣ୍ଣ ଶାନ୍ତ ସ୍ଥିତିକୁ ପ୍ରାପ୍ତ ହେବ, ତାହା ହିଁ ପରମାତ୍ମା ପ୍ରାପ୍ତି। ଏଥିପାଇଁ କେବଳ ଗଭୀର ହୃଦୟରୁ ପ୍ରବଳ ଇଚ୍ଛାଶକ୍ତି ଆବଶ୍ୟକ। ଆଜି ରାଜା ପରୀକ୍ଷିତଙ୍କ କ୍ଷେତ୍ରରେ ତାହା ହିଁ ହୋଇପାରିଲା, ଯଦ୍ୱାରା ମୁନିକୁମାରଙ୍କ ଅଭିଶାପରେ ତକ୍ଷକ ଆସି ତାଙ୍କୁ ଯଥାସମୟରେ ଦଂଶନ କରିଥିଲେ ମଧ୍ୟ ସେ ତାହା ଅନୁଭବ କରିପାରିନଥିଲେ। ଅର୍ଥାତ୍ କେବଳ ଶ୍ରବଣ ଭକ୍ତି ଦ୍ୱାରା ମୃତ୍ୟୁ ଆସିବା ପୂର୍ବରୁ ସେ ଅମୃତତ୍ୱ ପଦରେ ପ୍ରତିଷ୍ଠିତ ହୋଇସାରିଥିଲେ, ଯାହା ସମସ୍ତ ମନୁଷ୍ୟର ଅନ୍ତିମ ଲକ୍ଷ୍ୟ ହେବା ଆବଶ୍ୟକ। ସେଥିପାଇଁ ମହତ ଜନମାନେ କୁହନ୍ତି, ଜୀବ ଗଲାବେଳେ ଜୀବ ଯହିଁକି, ଜିଇ ଥାଉ ଥାଉ ଯାଉ ତହିଁକି।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଭାଗ।

ହଂସର ଉପରେ ହରି ନାରଦଙ୍କୁ ଭକ୍ତିତତ୍ତ୍ୱ ଶିକ୍ଷା ଦେଲେ। ଧନ୍ୱନ୍ତରୀ ରୂପ ଧରି ଆୟୁର୍ବେଦ ଦ୍ୱାରା ପ୍ରାଣୀମାନଙ୍କ ରୋଗ ଦୂର କଲେ। ପର୍ଶୁରାମ ରୂପରେ କ୍ଷତ୍ରିୟ ବିନାଶ କଲେ। ଇକ୍ଷକୁ ବଂଶରେ ରାମ ରୂପେ ଜନ୍ମି ସୀତା ଓ ଲକ୍ଷ୍ମଣଙ୍କ ସହ ବନବାସୀ ହେଲେ। ସୀତାଙ୍କୁ ରାବଣ ଚୋରି କରିବାରୁ ତାକୁ ଯୁଦ୍ଧରେ ମାରିଲେ। ଧରଣୀର କଷ୍ଟ ଦେଖି ଦେବତାମାନଙ୍କ ସ୍ତୁତି ଯୋଗୁଁ ଶ୍ରୀକୃଷ୍ଣ ରୂପରେ ଜନ୍ମ ନେଲେ। ତିନି ଦିନରେ ପୁତନା ମାସକ ବେଳେ ଶକଟାକୁ ବଧ କଲେ। ମାତା ଯଶୋଦାଙ୍କ ବନ୍ଧନରୁ ମୁକୁଳିବା ପାଇଁ ରୋଳ ସହିତ ଯାଇ ଜାମଳାର୍ଜୁନ ଭାଙ୍ଗି ନଳକୁବେରଙ୍କୁ ଉଦ୍ଧାର କଲେ। କାଳିୟ ଦଳନ କଲେ ଏବଂ ପ୍ରଳୟ ଅଗ୍ନି ପାନ କଲେ।

0: ଶେଷ ହେଲା ଅଦେବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 53ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ ଏବଂ ସେବରାଣୀ ମହାପାତ୍ର। ବେତାର ସମ୍ବୋଧନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆଖୁ ଫସଲରେ ଘାସୁଆ ରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଯୌପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡାକ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅମଳ ପରେ ଚିନାବାଦାମକୁ ପଲିଥିନ୍ଯୁକ୍ତ ବସ୍ତାରେ ସାଇତି ରଖନ୍ତୁ। ପଲିଥିନ୍ଯୁକ୍ତ ବସ୍ତା ଭିତରକୁ ବାହାରର ଆର୍ଦ୍ରତା ସହଜରେ ପଶିପାରେ ନାହିଁ। 30 କିଲୋଗ୍ରାମ ବିହନ ପାଇଁ 250 ଗ୍ରାମ କ୍ୟାଲସିୟମ କ୍ଲୋରାଇଡ୍ ବସ୍ତା ଅନୁସାରେ ଗୋଟିଏ ପ୍ଲାଷ୍ଟିକ୍ ଡବାରେ କନାରେ ଝୁଲାଇ ଡବା ମୁହଁ ବନ୍ଦ କରି ବସ୍ତା ମଝିରେ ରଖନ୍ତୁ। ଡବା ଭିତରକୁ ବାୟୁ ପ୍ରବେଶ କରିବା ପାଇଁ ମୋଟା ଛୁଞ୍ଚିରେ ଡବାର ଉପରିଭାଗରେ କେତୋଟି କଣା କରିଦିଅନ୍ତୁ। ବସ୍ତାର ମୁହଁ ବାନ୍ଧି ବସ୍ତାଟିକୁ ସିଧା ଭାବରେ ବାୟୁ ଚଳାଚଳ କରୁଥିବା ଘରେ ସାଇତି ରଖିଲେ ବାଦାମର ଗଜା ଶକ୍ତି 8ରୁ 10 ମାସ ପର୍ଯ୍ୟନ୍ତ ସୁରକ୍ଷିତ ରହେ। ବାଇଗଣ ବର୍ଷସାରା ଚାଷ କରାଯାଇପାରିବ। ମୁଖ୍ୟତଃ ଓଡ଼ିଶାରେ ଜାନୁଆରୀରୁ ଫେବୃଆରୀ, ଜୁନ୍ ଜୁଲାଇ ଓ ସେପ୍ଟେମ୍ବରରୁ ଅକ୍ଟୋବରରେ ଏହା କରାଯାଇଥାଏ। ତଳିଘେରା ପାଇଁ ସର୍ବଦା ନୂଆ ନୂଆ ସ୍ଥାନ ବାଛନ୍ତୁ। 4ଟି ନର୍ସରୀ ବେଡ୍ ବା ତଳି ପଟାଳୀ 25 ଫୁଟ ଲମ୍ବ, 4 ଫୁଟ ଚଉଡ଼ା ଓ 6 ଇଞ୍ଚ ଉଚ୍ଚର ପଟାଳୀ କରନ୍ତୁ। 1 ଏକର ଜମିରେ ଚାରା ଲଗାଇବା ନିମନ୍ତେ ଏହା ଯଥେଷ୍ଟ ଅଟେ। 1 ଏକର ବାଇଗଣ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 80 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ଆମ ରାଜ୍ୟର ଜଳବାୟୁ ପାଇଁ ବାଇଗଣର କିଛି ଉନ୍ନତ କିସମଗୁଡ଼ିକ ହେଲା ଉତ୍କଳ ତାରିଣୀ, ଉତ୍କଳ ମାଧୁରୀ, ସଫେଦ ମୋତି, VNR ଲଙ୍ଗ ପର୍ପଲ, ଅକ୍ସିତା, VNR B5, ଭୈରବୀ, ବୋରିଗୁମା ରାଉଣ୍ଡ ଇତ୍ୟାଦି। ବିହନ ବୁଣିବା 10 ଦିନ ଆଗରୁ ପ୍ରତି ପଟାଳୀରେ 20 କିଲୋଗ୍ରାମ ଭାବରେ ଶୁଖିଯାଇଥିବା ଗୁଣ୍ଡ ଖତକୁ ମାଟିରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବୃଦ୍ଧି ପାଉଥିବାରୁ କଖାରୁ ଜାତୀୟ ପନିପରିବାରେ ଉଚ୍ଛୁର ପତ୍ରପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ରହିଛି। ଏହାର ନିରାକରଣ ପାଇଁ କାର୍ବେଣ୍ଡାଜିମ୍ 12

0: ପ୍ରତିଶତ ସହିତ ମାଙ୍କୋଜେବ୍ 63% WP ମିଳିତ ଫିମ୍ପିନାଶକ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡିରେ ଫଳ ଧରିବା ଅବସ୍ଥାରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ, କିମ୍ବା ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ, କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ, କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଅଷ୍ଟପଦୀ ଲାଗିବାର ସମ୍ଭାବନା ରହିଛି। ଅଷ୍ଟପଦୀ ଦ୍ୱାରା ଆକ୍ରାନ୍ତ ଲଙ୍କାମରିଚ ଗଛର ପତ୍ର ତଳକୁ ମୋଡ଼ି ହୋଇଯାଇଥାଏ ଏବଂ ମୋଚା ହୋଇଯାଏ। ପତ୍ରର ଡେମ୍ଫ ଅଧିକ ଲମ୍ବା ହୋଇ ପରେ ଶୁଖି ମରିଯାଏ। ରାସାୟନିକ ଉପାୟରେ ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ପ୍ରୋପାରାଜାଇଟ୍ ନାମକ କୀଟନାଶକ, କିମ୍ବା 160 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ, କିମ୍ବା 250 ଗ୍ରାମ ଡାଇନୋଟିଫ୍ୟୁରାନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ କୀର୍ତ୍ତନ ଦିନ 12ଟାରେ ଦିନ 1:20 ମହିଳା ମହଲ ଭକ୍ତିଗୀତ ସନ୍ଧ୍ୟା 6ଟାରେ 6:15 ଶୁଣିବେ ସୁଗମ ସଙ୍ଗୀତ ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ ଆଜି ସନ୍ଧ୍ୟା 6:30 ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ ଶୁଣିବେ କୋହ୍ଲ ଗୀତ ଚାଷୀଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ରାତି 7:30 ରାତି 8ଟାରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ ପରିବାର କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ସମ୍ପଦ ରାତି 8:30 8:40 ଶୁଣିବେ ଗୀତ ଅତୀତ ଦାସକାଟା ଗୀତ ଆଜି ରାତି 10ଟାରେ 10:30 ଏକକ ହିନ୍ଦୀ କଥାଚିତ୍ରର ଗୀତ ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଚାଷଜମିରେ ସନ୍ତୁଳିତ ସାର ପ୍ରୟୋଗ, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଏବଂ 18 ତାରିଖରେ ମତଦାନ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି। ଏଥିସହ 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରୁନ୍ଦୁର, ଗୁଣୁପୁର, ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ସକାଳ 8:00 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକରେ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କର ନୀତିକାନ୍ତି ନେଇ ଅନୁମୋଦନ କରାଯାଇଛି।

0: ପଦକ୍ଷେପ ଅଧୀନରେ ଯୁବ ସଂଗମ ପର୍ଯ୍ୟାୟ ଅନ୍ତର୍ଗତ ଓଡ଼ିଶାର 41 ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତରେ ଯାଇଛନ୍ତି। ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଗୁଜରାଟରୁ 6 ଦିନିଆ ଗସ୍ତରେ ଆସିଥିବା ଛାତ୍ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଗସ୍ତ ଶେଷ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଲର୍ଣ୍ଣର୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଆଜିଠାରୁ ଗୋପାଳପୁରସ୍ଥିତ ନୂତନ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଷ୍ଟେସନ୍ଠାରେ କରାଯିବ। ପୂର୍ବରୁ ଏହା ସିଡିଏ ସେକ୍ଟର 6 ସ୍ଥିତ ପରୀକ୍ଷା କେନ୍ଦ୍ରଠାରେ କରାଯାଉଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଆବେଦନକାରୀ ନିର୍ଦ୍ଧାରିତ ତାରିଖ ଓ ସମୟରେ ନୂତନ ପରୀକ୍ଷା କେନ୍ଦ୍ରଠାରେ ଉପସ୍ଥିତ ରହିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତି ଓ ପରିଚାଳନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ଲକ୍ଷ୍ମଣ ବାଗ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ପ୍ରମୁଖ ଯୋଗଦେଇ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣକ୍ୟାଡର ସରକାରୀ ଅଭିଯୋଜକଙ୍କ 2 ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ କରିବା। ଏଥିରେ ଯୋଗଦେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅଭିଯୋଜକଙ୍କ ଦାୟିତ୍ୱ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ବ୍ୟବସାୟିକ ଗ୍ୟାସ୍ ଦର ବୃଦ୍ଧି ପାଇଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ 19 କିଲୋଗ୍ରାମ ସିଲିଣ୍ଡର ପିଛା ଦର 52 ଟଙ୍କା ଏବଂ 5 କିଲୋଗ୍ରାମ ସିଲିଣ୍ଡର ପିଛା 12.50 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଜୀବିକା ଓ ଉନ୍ନତ ଜୀବନଶୈଳୀରେ ଦୁଗ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଚାଷୀଙ୍କୁ ସମ୍ମାନ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିଲାଗି କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 2ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିବା ବେଳେ ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଗୋଆରେ ଅନୁଷ୍ଠିତ ତୃତୀୟ ଜାତୀୟ ମହିଳା ମାଷ୍ଟର୍ସ ଆଥ୍ଲେଟିକ୍ସ ଚମ୍ପିୟନ୍ସିପ୍ରେ ଓଡ଼ିଶାର ପାର୍ବତୀ ସେଠୀ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ପାର୍ବତୀ ଡିସ୍କସ୍ ଥ୍ରୋ ଏବଂ ସର୍ଟପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ଏଥିସହ ଅଗଷ୍ଟ ମାସରେ ଦକ୍ଷିଣ କୋରିଆରେ ହେବାକୁ ଥିବା ବିଶ୍ୱ ଚମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଏ ସମ୍ପର୍କରେ କହିଛନ୍ତି ଡାକ୍ତର କୁମାର ଅରଜ୍ୟୋତି।
2: କେଉଁ ଅନାଦିକାଳରୁ ନିଜର ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ଦୁଗ୍ଧ ମାନବ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାକୁ ଏକ ସମ୍ପୂର୍ଣ୍ଣ ଆହାର ହିସାବରେ ଗ୍ରହଣ କରାଯାଏ କାରଣ ଏହା ପ୍ରାୟ ସମସ୍ତ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଯାହାକି ଶରୀରର ପୋଷଣ କରିବା ସହିତ ଆମକୁ ଜୀବନଧାରଣ ନିମିତ୍ତ ଶକ୍ତି ଯୋଗାଇଥାଏ ତଥା ଆମର ବ୍ୟାଧି କ୍ଷମତାକୁ ବଢ଼ାଇବା ସହିତ ଆମ ଶରୀରର ସୁସ୍ଥାବସ୍ଥାକୁ ବଜାୟ ରଖିଥାଏ। ଦୁଗ୍ଧ କହିଲେ ଆମେ ସାଧାରଣତଃ ଗୋଦୁଗ୍ଧକୁ ହିଁ ବୁଝିଥାଉ। ଦୁଗ୍ଧରେ ଯେଉଁ ପୋଷକ ତତ୍ତ୍ୱଗୁଡ଼ିକ ରହିଛି ସେଗୁଡ଼ିକ ହେଲା ପୁଷ୍ଟିସାର ବା ପ୍ରୋଟିନ୍, ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ସ୍ନେହସାର ବା ଫ୍ୟାଟ୍, ବିବିଧ ପ୍ରକାରର ଏନ୍ଜାଇମ୍ସ ବା ସନ୍ତ୍ୱରକ, ବିବିଧ ପ୍ରକାରର ଜୀବସାର ବା ଭିଟାମିନ୍ସ ଯେପରିକି ଭିଟାମିନ୍ ଏ, ଭିଟାମିନ୍ ଡି, ନିଆସିନ୍, ରାଇବୋଫ୍ଲାଭିନ୍, ଥାୟାମାଇନ୍, ଭିଟାମିନ୍ B6 ଏବଂ ଭିଟାମିନ୍ B12, ପ୍ୟାଣ୍ଟୋଥେନିକ୍ ଏସିଡ୍ ଏବଂ ଫଲିକ୍ ଏସିଡ୍ ଇତ୍ୟାଦି। ଦୁଗ୍ଧରେ ବିବିଧ ପ୍ରକାରର ଖଣିଜ ଲବଣ ବା ମିନେରାଲ୍ସ ମଧ୍ୟ ରହିଛି ଯେପରିକି କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି। ଆଉ ମଧ୍ୟ ଦୁଗ୍ଧରେ କୋଲେଷ୍ଟେରଲ୍ ତଥା ବେନିଫିସିଆଲ୍ ବ୍ୟାକ୍ଟେରିଆ ବା ସହଜୀବୀ ବୀଜାଣୁ ମଧ୍ୟ ରହିଛି ଯାହାକି ଆମ ଶରୀରର ବ୍ୟାଧି କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଦୁଗ୍ଧକୁ ପ୍ରଥମେ ଚୁଲିରେ ଫୁଟାଇବା ପରେ ଖାଦ୍ୟ ଆକାରରେ ଗ୍ରହଣ କରିବା ଉଚିତ କାରଣ ଏହାକୁ ଫୁଟାଇବା ଦ୍ୱାରା ଏଥିରେ ଥିବା ଜୀବାଣୁ ବିନାଶ ହୋଇଥାନ୍ତି। ଏକ ଭାଗ ଦୁଗ୍ଧ ସହିତ ଅର୍ଦ୍ଧେକ ଭାଗ ଜଳ ମିଶାଇ ଏହାକୁ ଫୁଟାଯାଏ। ସମସ୍ତ ମିଶିଥିବା ଜଳ ବାଷ୍ପୀଭୂତ ହେବା ପରେ ଦୁଗ୍ଧକୁ ଚୁଲିରୁ ବାହାର କରି ଖାଦ୍ୟ ଆକାରରେ ଗ୍ରହଣ କରାଯାଇଥାଏ। ଏହିପରି ଭାବରେ ପ୍ରସ୍ତୁତ ଦୁଗ୍ଧ ସହଜରେ ହଜମ ହୋଇଥାଏ ତଥା ସ୍ୱାସ୍ଥ୍ୟଗତ

0: ଦୃଷ୍ଟିକୋଣରୁ ମଧ୍ୟ ହିତକାରୀ ହୋଇଥାଏ। ତେବେ ଆଜିକାଲି ବଜାରରେ ପାଶ୍ଚରାଇଜଡ୍ ଦୁଗ୍ଧ ଉପଲବ୍ଧ, ଯାହାକି ଆଧୁନିକ ଉପାୟରେ ବିଶୋଧିତ ହୋଇଥାଏ, ଯାହାକୁ କି ଆମେ ସିଧାସଳଖ ପାନୀୟ ରୂପରେ ଗ୍ରହଣ କରିପାରିବା। ଯେଉଁ ଦୁଗ୍ଧ ଖଟା ହୋଇଯାଇଥାଏ, ଯାହାର ବର୍ଣ୍ଣ ବିକୃତ ହୋଇଯାଇଥାଏ, ଯାହା ଦୁର୍ଗନ୍ଧିତ ତଥା ସ୍ୱାଦରେ ଅରୁଚିକର ହୋଇଥାଏ, ସେହିପରି ଦୁଗ୍ଧକୁ ଖାଦ୍ୟ ରୂପେ ଗ୍ରହଣ କରିବା ଅନୁଚିତ। ନିୟମିତ ଦୁଗ୍ଧପାନ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଦୁଗ୍ଧରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ଥିବାରୁ ବାଲ୍ୟାବସ୍ଥାରୁ ନିୟମିତ ଦୁଗ୍ଧପାନ କରିବା ଦ୍ୱାରା ଆମର ହାଡ଼ ତଥା ଦାନ୍ତ ମଜବୁତ ହୋଇଥାଏ। ଆମର ତ୍ୱଚାକୁ କୋମଳ ତଥା ଉଜ୍ଜଳ କରିବା ନିମିତ୍ତ ମଧ୍ୟ ଦୁଗ୍ଧପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଗ୍ଧରେ ପୁଷ୍ଟିସାର ବା ପ୍ରୋଟିନ୍ ଥିବାରୁ ଏହା ଆମର ମାଂସପେଶୀ ତିଆରି କରିବାରେ ସାହାଯ୍ୟ କରିଥାଏ। ନିୟମିତ ଦୁଗ୍ଧପାନ ମାନସିକ ଅବସାଦକୁ ଦୂର କରିଥାଏ ତଥା ଏହା ରକ୍ତଚାପକୁ ନିୟନ୍ତ୍ରିତ କରିବା ସହିତ ହୃଦରୋଗର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ। କୋଷ୍ଠକାଠିନ୍ୟତାର ମୁକ୍ତି ନିମିତ୍ତ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପଶମ ମିଳିଥାଏ। ଅନିଦ୍ରାରୁ ମୁକ୍ତି ଲାଭ ନିମିତ୍ତ ମଧ୍ୟ ରାତ୍ରିରେ ଶୋଇବା ସମୟରେ ଏକ ଗ୍ଲାସ୍ ଉଷ୍ଣ ଦୁଗ୍ଧ ସେବନ କଲେ ଉପକାର ମିଳିଥାଏ। ଥଣ୍ଡା, କାଶ ତଥା ଶ୍ୱାସ ରୋଗରେ ଦୁଗ୍ଧରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଚୁଲିରେ ଫୁଟାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେବନ କଲେ ଉପଶମ ମିଳିଥାଏ। ଦୁଗ୍ଧପାନର ସମ୍ପୂର୍ଣ୍ଣ ଲାଭ ପାଇବା ନିମିତ୍ତ ଏକ ପ୍ରାପ୍ତବୟସ୍କ ବ୍ୟକ୍ତି ଅତିକମ୍ରେ ଦିନକୁ 3 କପ୍ ଦୁଗ୍ଧ ସେବନ କରିବା ଆବଶ୍ୟକ। ତେବେ କେତେକ ଶିଶୁ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଲାକ୍ଟୋଜ୍ ଇଣ୍ଟଲରାନ୍ସ ବା ଲାକ୍ଟୋଜ୍ ଅସହନୀୟତା ଦେଖାଦେଇଥାଏ, ଯେଉଁଥିରେ କି ଦୁଗ୍ଧପାନ ଶରୀର ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କ୍ଷେତ୍ରରେ ଶରୀର ଦୁଗ୍ଧରେ ଥିବା ଏକ ପ୍ରକାର ଶର୍କରା ଲାକ୍ଟୋଜ୍କୁ ସମ୍ପୂର୍ଣ୍ଣ ରୂପେ ହଜମ କରିବାରେ ଅସମର୍ଥ ହୋଇଥାଏ। ଫଳସ୍ୱରୂପ ଦୁଗ୍ଧ ସେବନ କରିବା ଦ୍ୱାରା ବାନ୍ତି, ତରଳ ଝାଡ଼ା, ପେଟ ବ୍ୟଥା ତଥା ଗ୍ୟାସ୍ ଆଦି ଲକ୍ଷଣ ଦେଖାଦେଇଥାଏ। ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ। ଦୁଗ୍ଧ ଏକ ଆଦର୍ଶ ତଥା ସମ୍ପୂର୍ଣ୍ଣ ଆହାର, ଯାହାକି ସହଜରେ ଏବଂ ସବୁ ସମୟରେ ଉପଲବ୍ଧ ହୋଇଥାଏ। ଏହାକୁ ନିୟମିତ ଭାବରେ ସେବନ କଲେ ଆମେ ଆମ ଶରୀର ତଥା ମନକୁ ସୁସ୍ଥ ତଥା ନିରୋଗ ରଖିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦୁଗ୍ଧ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଏ ସମ୍ପର୍କରେ କହିଲେ ଡାକ୍ତର କୁମାର ଅରଜ୍ୟୋତି। ଆକାଶବାଣୀ କଟକ, ସମୟ 7:15, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 ପରାସ୍ତ କରି ଟାଇଟଲ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଲାଗି ବୈଠକରେ ବିଭିନ୍ନ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବିଶେଷ ଭାବେ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ସମ୍ପର୍କକୁ ମଜବୁତ କରିବା ଲାଗି ବାର୍ତ୍ତାଳାପ କରାଯିବ। ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମ୍ୟାମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ହ୍ଲାଇଙ୍ଗ ଗତ ଶନିବାର ଦିନ 5 ଭାରତ ଗସ୍ତରେ ଆସି ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପ ନେତୃତ୍ୱମାନେ ସାମିଲ ହୋଇଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ମୁମ୍ବାଇ ଗସ୍ତ କରି ବ୍ୟବସାୟ ଏବଂ ଶିଳ୍ପ ସମ୍ପର୍କିତ ବାର୍ତ୍ତାଳାପରେ ଭାଗ ନେବା ସହ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବେ। ଆମ ସମ୍ବାଦଦାତା ଜଣାଇଛନ୍ତି, ଭାରତର ପ୍ରଥମେ ପଡ଼ୋଶୀ, ଆକ୍ଟ ଇଷ୍ଟ ଏବଂ ମହାସାଗର ନୀତିରେ ମ୍ୟାମାର ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ କ୍ଷେତ ବଚାଓ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଚଳିତ

ଶେଷ ଯାଏଁ ଚାଲିବ। ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ତୁଳନ ରକ୍ଷା କରି ଚାଷ ଜମିରେ ସାର ପ୍ରୟୋଗ କରିବା ଏବଂ କୃଷକମାନଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ କରି ପଞ୍ଚାୟତ ସ୍ତରରେ ଜନଭାଗିଦାରିତା ସୃଷ୍ଟି କରିବା। ମନ୍ତ୍ରୀ ଶ୍ରୀ ଚୌହାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। କିଷାନ କ୍ରେଡିଟ୍ କାର୍ଡ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଫସଲ

ସମ୍ମାନ ନିଧି, ଫସଲ ବୀମା ଯୋଜନା ଓ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନାର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ କ୍ଷେତ ବଚାଓ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହଯୋଗ, ସାମରିକ ଦକ୍ଷତା ଏବଂ ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଭାରତରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 12 ବର୍ଷର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଉଦ୍ୟମରେ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଆଜି ଆସନ୍ତୁ ଶୁଣିବା କୃଷକମାନଙ୍କ କଲ୍ୟାଣ ନିମନ୍ତେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପ ବିଷୟରେ। ଗତ 12 ବର୍ଷରେ କୃଷକମାନଙ୍କ କଲ୍ୟାଣ ସହ ସେମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ହିସାବରେ ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6000 ଟଙ୍କା ପ୍ରତ୍ୟେକ ହସ୍ତାନ୍ତରଣ ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ଅଯୋଧ୍ୟାରେ ଜଣେ କୃଷକ କହିଛନ୍ତି, କୃଷକ ସମ୍ମାନ ନିଧି ଯୋଜନା କୃଷକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ପିଏମ୍ କୃଷି ସିଞ୍ଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଭଳି ଯୋଜନା ଜଳସେଚନ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2014-15 ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ଦଶଟି ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ଆଜି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। 24 ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର 4 ଲେଖାଏଁ ଆସନ ରହିଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2 ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର 1 ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନୀତ ସିଂହ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାଛଡ଼ା ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ 1 ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିବି ସନମୁଗମ ଏବଂ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ଭୋଟ୍ ଗ୍ରହଣ ଓ ସେହିଦିନ ଭୋଟ୍ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ ଶାସକ ମହାୟୁତି ମେଣ୍ଟ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆସନ ଆବଣ୍ଟନ ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ 17 ଆସନ ମଧ୍ୟରୁ ବିଜେପି 11 ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବାବେଳେ ଶିବସେନା 4 ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିରୋଧୀ ମହାବିକାଶ ଅଘାଡ଼ି ପୂର୍ବରୁ ଆସନ ବୁଝାମଣା ଶେଷ କରିଛି। କଂଗ୍ରେସ 8, ଶିବସେନା UBT 4 ଏବଂ ଶରଦ ପାୱାର ନେତୃତ୍ୱାଧୀନ NCP 3 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଶ୍ଚିମବଙ୍ଗର ନବଗଠିତ ସରକାର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିବେ। କ୍ୟାବିନେଟ୍ରେ 35 ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଲୋକଭବନରେ ପୂର୍ବାହ୍ନ 11 ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ବୃଦ୍ଧି ସହ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା 41 ପହଞ୍ଚିବ। ସୁପ୍ରସିଦ୍ଧ ଗାୟିକା ସୁମନ କଲ୍ୟାଣପୁରଙ୍କ ଗତକାଲି ମୁମ୍ବାଇସ୍ଥିତ ବାସଭବନରେ 99 ବୟସରେ ପରଲୋକ ଘଟିଛି। ସେ ହିନ୍ଦୀ ସମେତ ମରାଠୀ ଓ ଅନେକ ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି। 1950-1970 ପର୍ଯ୍ୟନ୍ତ ଭାରତୀୟ ସିନେମାରେ ସୁମନ କଲ୍ୟାଣପୁର ତାଙ୍କ ସୁମଧୁର କଣ୍ଠରେ ଅନେକ ଗାୟନ କରିଛନ୍ତି। ବାଂଲାଦେଶ ଢାକାରେ 1937 ଜାନୁଆରୀ 28 ଜନ୍ମଗ୍ରହଣ କରିଥିବା ସୁମନଙ୍କ କଣ୍ଠସ୍ୱର କେତେକ ମାତ୍ରାରେ ଲତା ମଙ୍ଗେସ୍କରଙ୍କ କଣ୍ଠସ୍ୱର ପରି ଅନୁଭୂତ ହେଉଥିଲା।
1950 ମସିହା ମଧ୍ୟଭାଗରେ

ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ କଣ୍ଠଦାନ କରିଥିଲେ। ପରେ ସେ ମହମ୍ମଦ ରଫିଙ୍କ ସହ ଅନେକ ଗୀତ ଗାଇଥିଲେ। ତାଙ୍କ ପ୍ରସିଦ୍ଧ ଗୀତଗୁଡ଼ିକ ମଧ୍ୟରେ ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ, ନାନା କରକେ ପ୍ୟାର ତୁମି ସେ କର ବୈଠେ ଏବଂ ତୁମନେ ପୁକାର ଅର୍ ହମ୍ ଚଲେ ଆଏ ଭଳି ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 wicketରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 wicket ବିନିମୟରେ 155 ରନ୍ ସ୍କୋର କରିଥିଲା। ୱାଶିଂଟନ୍ ସୁନ୍ଦର 37 ବଲ୍ରେ 50 ରନ୍ ସ୍କୋର କରିଥିଲେ। ଏହାର ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର 18 ଓଭର୍ରେ 161 ରନ୍ ସ୍କୋର କରି ଚମ୍ପିୟନ୍ ହୋଇଛି। ଚଳିତ ଆଇପିଏଲ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ବିବେଚିତ କରାଯାଇଛି। 776 ରନ୍ ସ୍କୋର କରିଥିବାରୁ ସେ ଅରେଞ୍ଜ କ୍ୟାପ୍ ଜିତିଛନ୍ତି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତର ମୋଗାଲି ଭେଙ୍କଟରାମ 800 ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 4x400 ମିଟର ଦୌଡ଼ରେ ଭାରତର ଭୂମିକା, ତାହୁରା, ସେହନୁର ଏବଂ ନିରୁ ସ୍ୱର୍ଣ୍ଣପଦକ ପାଇଛନ୍ତି। 4x100 ମିଟର ଦୌଡ଼ରେ କାଜଲ, ଭାବନା, ଆରତୀ ଏବଂ ନିପମ ରୌପ୍ୟ ପଦକ ଜିତିଥିବାବେଳେ 4x400 ପୁରୁଷ ଦୌଡ଼ରେ ପିୟୁଷରାଜ, ସୟଦ ସବୀର, ରଞ୍ଜିତ କୁମାର ଏବଂ ମହମ୍ମଦ ଆସ୍ପାକ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସାଫ୍ ମହିଳା ଫୁଟବଲ ଚମ୍ପିୟନ୍ସିପ୍ରେ ଭାରତୀୟ ମହିଳା ଦଳ ଗତକାଲି ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ମ୍ୟାଚ୍ରେ ବାଂଲାଦେଶକୁ 3-0 ଗୋଲ୍ରେ ପରାସ୍ତ କରିଛି। ଗତ ସପ୍ତାହରେ ଭାରତୀୟ ମହିଳା ଦଳ ମାଳଦ୍ୱୀପକୁ 11-0 ଗୋଲ୍ରେ ପରାସ୍ତ କରିଥିଲା। 5 ଥରର ସାଫ୍ ମହିଳା ଚମ୍ପିୟନ୍ସିପ୍ ବିଜେତା ଭାରତୀୟ ମହିଳା ଦଳ ଗ୍ରୁପ୍ ଏ ର ସେମିଫାଇନାଲ୍ ମ୍ୟାଚ୍ରେ ଆସନ୍ତା ବୁଧବାର ଦିନ ଭୁଟାନ ବିପକ୍ଷରେ ଖେଳିବ। ନୂଆଦିଲ୍ଲୀରେ ଆଜି ମ୍ୟାମାର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଆଜି କ୍ଷେତ ବଚାଅ ଅଭିଯାନ ଶୁଭାରମ୍ଭ କରିବେ କେନ୍ଦ୍ର କୃଷିମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 5 wicketରେ ପରାସ୍ତ କରି ଟାଇଟଲ୍ ହାସଲ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ସମୟ 7:25 ଆରମ୍ଭ କରୁଛୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ।

0: ଆନନ୍ଦରେ ରହୁଛନ୍ତି, ପର୍ବପର୍ବାଣୀ ପାଳନ କରୁଛନ୍ତି ଏବଂ ନିଜ ନିଜର ଦିଅଁ ଦେବତାଙ୍କୁ ପୂଜା କରି ଆନନ୍ଦିତ ହେଉଛନ୍ତି। ଏହି କଥାକୁ ପାଥେୟ କରି ଶିକ୍ଷାବିତ୍ ଡକ୍ଟର ନରସିଂହ ବାରିକ ଲେଖିଛନ୍ତି ବହି ମୟୂରଭଞ୍ଜର ଗ୍ରାମ ଦେବତୀ। ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା ଏହି ମୟୂରଭଞ୍ଜର ଗ୍ରାମ ଦେବତୀଙ୍କର କଥା, ତାଙ୍କ ମନର କଥାକୁ କିଭଳି ଭାବରେ ପ୍ରକାଶ କରିଛନ୍ତି, ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା। ସାର୍ ନମସ୍କାର।
1: ନମସ୍କାର। ଡକ୍ଟର ନରସିଂହ ବାରିକ, ରିଟାୟାର୍ଡ଼ କରିଛି, ଇତିହାସ ବିଭାଗର ପ୍ରାଧ୍ୟାପକ, ଶ୍ରୀ ମା ମହିଳା ମହାବିଦ୍ୟାଳୟ ବାରିପଦାରୁ, ଏବଂ ମୋର ବହିଟିର ନାମ ଅଛି ଦି ଗ୍ରାମ ଦେବତିଜ୍ ଅଫ୍ ମୟୂରଭଞ୍ଜ, ଅର୍ଥାତ୍ ମୟୂରଭଞ୍ଜର ଗ୍ରାମ ଦେବତୀମାନଙ୍କ ଉପରେ ମୋର ବହିଟି।
0: ତେବେ ଏଇ ମୟୂରଭଞ୍ଜର ଗ୍ରାମ ଦେବତୀଙ୍କର କଥା ଲେଖିବା ପାଇଁ ଆପଣଙ୍କ ମନରେ କାହିଁକି ଆଗ୍ରହ ଆସିଲା?
1: ତାର ମୁଖ୍ୟ କାରଣ ହେଉଛି, ମୁଁ ଯେତେବେଳେ ଛୋଟ ଥିଲି, ମୋର ଯେଉଁ ଗାଁ ଗାଁ ମାଟିରେ ମୁଁ ବହୁତ ସମୟରେ ଦେଖିଛି ଯେଉଁ ଦାସୀମାନେ ଆସନ୍ତି, ସେ ଯେଉଁ ମଙ୍ଗଳା ପୂଜା ହୁଏ, ପ୍ରସ୍ଫୁଟିତ ପଳାଶ ଫୁଲ ଫୁଟୁଥାଏ, ସେ ଆମ୍ବ କଷି ଆସୁଥାଏ, ସେ ସମୟରେ ଯେଉଁ ଦାସୀମାନେ ଆସନ୍ତି, ସେଇ କଥାରୁ ହିଁ ବା ସେଇଟାକୁ ମୋ ଆଖି ଭିତରେ ଥିଲା, ମୋ ମାଇଣ୍ଡରେ ସେଇଟାକୁ ଥିଲା, ସେଇଟା ଉଜ୍ଜୀବିତ ହେଲା। ମୁଁ ଭାବେ ୟା ଭିତରେ କ'ଣ ରହସ୍ୟ ଅଛି, ସେଇଟାକୁ ଜାଣିବା ପାଇଁ ମୁଁ ଏ ଗ୍ରାମ ଦେବତୀ ଉପରେ ଅଧ୍ୟୟନ ଆରମ୍ଭ କଲି।
0: ତେବେ କି କି ବହି ସବୁ ଅଧ୍ୟୟନ କଲେ ବା କେଉଁଠୁ ଆର ପ୍ରେରଣା ପାଇଲେ ଯେ ଗୋଟେ ମୟୂରଭଞ୍ଜର ଗ୍ରାମ ଦେବତୀଙ୍କ ବିଷୟରେ ଲେଖିବା ପାଇଁ?
1: ମୁଖ୍ୟତଃ ଇଏ ଗ୍ରାମ ଦେବତୀ ଯେଉଁ କାଲ୍ଟ କହୁଛେ, ଯେଉଁ ଗ୍ରାମ ଦେବତୀ ଉପାସନା, ଇଏ ଉପାସନା ଅତି ପ୍ରାଚୀନ, ଏବଂ ମୟୂରଭଞ୍ଜ ନିଜେ ଗୋଟେ ଏ ଯେତେ ଓଡ଼ିଶା ଭିତରେ ଏକ ପୁରାତନ ଆମର ଜିଲ୍ଲା ଗ୍ରାମ ଦେବତୀ ଉପାସନାରେ। କାରଣ ମୟୂରଭଞ୍ଜରେ ଯେଉଁ ମହାରାଜାମାନେ ଥିଲେ, ଇଷ୍ଟଦେବୀ ତାଙ୍କର ସବୁ ରହିଥିଲା, ଏବଂ ଇଷ୍ଟଦେବୀ ହେଉଛନ୍ତି ଆମର ମହାରାଜାମାନଙ୍କର କିଚିଙ୍ଗେଶ୍ୱରୀ ବା କିଚକେଶ୍ୱରୀ, ତାକୁ ଅପବଂଶ ହେଇକି ଆସିଛି, କିଚକେଶ୍ୱରୀ ଆମେ କହୁଛୁ। ସେ କିଚକେଶ୍ୱରୀଙ୍କୁ ସେମାନେ ଉପାସନା କରୁଥିଲେ। ରାଜାନୁଗତ ପ୍ରଜା, ଅର୍ଥାତ୍ ରାଜାମାନେ ଯଦି ଦେଖିବେ ଯେ ସେମାନେ ଯେତେବେଳେ ଶକ୍ତି ଉପାସନା କରୁଛନ୍ତି, ସେତେବେଳେ ପ୍ରଜାମାନେ ବି ସାଧାରଣତଃ ଭାବରେ ଶକ୍ତି ଉପାସନା କରିଥାନ୍ତି। ଏଇଟା ଗୋଟେ ସାଧାରଣ କଥା ଯେ ରାଜାମାନେ ଆରମ୍ଭ କଲାରୁ ସେୟା ନୁହେଁ, କିନ୍ତୁ ଇଏ ଉପାସନା ବହୁତ ପ୍ରାଚୀନ କାଳରୁ ଆମେ ମହେଞ୍ଜୋଦାରୋ ସଭ୍ୟତାରୁ ଦେଖିପାରିବା, ଋଗ୍ବେଦିକ ପିରିୟଡ଼ରେ ଦେଖିପାରିବା, ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପିରିୟଡ଼ରେ ଆସିଛି, ଆପଣଙ୍କର ଗୁପ୍ତ ପିରିୟଡ଼ରେ ବି ଇଏ ସମସ୍ତ ପିରିୟଡ଼ରେ ଥିଲା। କିନ୍ତୁ ଯେତେବେଳେ ଆମେ ମୟୂରଭଞ୍ଜ କଥା ଆସିବା, ମାନେ ଓଡ଼ିଶାରେ ତ ଚାରିଆଡ଼େ ଅଛି, କିନ୍ତୁ ଯେତେବେଳେ ଆମେ ପାର୍ଟିକୁଲାରଲି ମୟୂରଭଞ୍ଜ କଥା ଆସିବା, ସେତେବେଳେ ମୁଁ ବିଶେଷ କରି ଗୁରୁତ୍ୱ ଦେଇକି କହିପାରିବି ଯେହେତୁ ମହାରାଜା ମାନେ ଶାକ୍ତ ସଂସ୍କୃତିକୁ ଅଧିକା ଭଲ ପାଉଥିଲେ, ଏବେ ବି ଆମର ମା ଅମ୍ବିକାଙ୍କର ମନ୍ଦିର, କିଚକେଶ୍ୱରୀଙ୍କର ମନ୍ଦିର, ତେଣୁ ସେମାନେ ବୈଷ୍ଣବ ଧର୍ମ ପରେ ଶାକ୍ତ ଉପାସନା, ଶକ୍ତି ଉପାସନା ସେମାନେ କରିଥିଲେ, ବା ଏବେ ବି ସୁଦ୍ଧା ମୟୂରଭଞ୍ଜରେ ବୈଷ୍ଣବିଜିମ୍ ବା ବୈଷ୍ଣବ ଧର୍ମ ଏବଂ ଶକ୍ତି ଉପାସନା ଅର୍ଥାତ୍ ଶକ୍ତିଜିମ୍ ଦୁଇଟା ସାରା ସମାନ୍ତରାଳ ଭାବରେ ଚାଲେ।
0: ମୟୂରଭଞ୍ଜର ଯେଉଁ ଗ୍ରାମ ଦେବତୀ କଥା ଆପଣ ପୁସ୍ତକଟି ଲେଖିଛନ୍ତି, ଏ ପୁସ୍ତକରେ ଯେଉଁ ଗ୍ରାମ ଦେବତୀମାନଙ୍କ ପାଖକୁ ଆପଣ ଯାଇଛନ୍ତି, ସେ ଗାଁରେ ଅନୁଭୂତି ଆପଣଙ୍କର କେମିତି?
1: ପ୍ରକୃତରେ ଯଦି ଆପଣ ବହି ଖୋଜିବେ ଦେଖିବେ, ମୁଁ ଦେଇଛି 168 ଗ୍ରାମ ଦେବତୀ, 168 ଗ୍ରାମ ଦେବତୀ, ସେମାନେ ରେଜିଷ୍ଟାର୍ଡ଼ ଗ୍ରାମ ଦେବତୀ। ତା ବାଦ ଅନ୍ୟ ବହୁତ ଗ୍ରାମ ଦେବତୀ ଅଛନ୍ତି ଯେଉଁମାନଙ୍କର ଆଜି ସୁଦ୍ଧା ବି ସମସ୍ତଙ୍କୁ ପଞ୍ଜୀକରଣ କରିବା ବା ତାକୁ ବହିରେ ଲେଖିବା ସମ୍ଭବ ହେବ ନାହିଁ, କାରଣ ଏତେ ଏତେ ମାନେ ଯେତିକି ରେଜିଷ୍ଟର୍ଡ଼ ଅଛନ୍ତି ସେମାନେ ଅଛନ୍ତି 168,
0: ମାନେ କାଗଜପତ୍ରରେ
1: ଲେଖା ହେଇଛି, ଅନ୍ ରେକର୍ଡ଼। ଯେଉଁମାନଙ୍କୁ ଦିଆହେଇଛି କିଛି କିଛି ଜମି ଅଛି, ତାଙ୍କୁ ଦିଆହେଇଛି, ସେ ଦେହୁରୀମାନଙ୍କୁ ସେମାନେ ପୂଜା କରନ୍ତି, ତାଙ୍କର ଲାଖରା ଜମି ଅଛି, ଏବଂ ଧୀରେ ଧୀରେ ଉପାସନା ବର୍ତ୍ତମାନ ସୁଦ୍ଧା ବି ସେ ଉପାସନା ଲୋକ କହିପାରନ୍ତି କମିଯାଇଛି ନୁହେଁ, ପ୍ରକୃତରେ ଆମେ ଟିକେ ଚେଞ୍ଜ ହେଇଯାଇଛୁ, ଯେ ଲୋକଙ୍କର ଆଗରୁ ଯେଉଁ ଭଳିଆ ଥିଲେ ଏବେ ସେ, ମୁଁ ଲେଖିଛି ଏଠି ଯେ ଲେଟ୍ ଦି ସ୍ଲିପିଂ ଲାୟନ୍ ଲାଏ, ହଁ ପୂଜା ହେଉଛି ତ ହେଉଛି, କିଛି ଦରକାର ନାହିଁ, ତଥାପି ମୁଣ୍ଡଟି ମାରିକିରି ମୁଣ୍ଡଟା ଟୁଙ୍ଗାରିକି ଲୋକ ଚାଲିଯାଉଛନ୍ତି ସମୟର ଗତି ଅନୁସାରେ।
0: ତେବେ ଏଇ ଯେତେବେଳେ ଗ୍ରାମ ଗୁଡ଼ିକୁ ଯାଇଥିଲେ, ବିଶେଷ କରି କେଉଁ ଗ୍ରାମଟି ଆପଣଙ୍କୁ ବେଶୀ ଆଗ୍ରହାନ୍ୱିତ କରିଥିଲା, ବେଶୀ ଆନନ୍ଦ ଦେଇଥିଲା, ସେମିତି ଗୋଟେ ଅନୁଭୂତି?
1: ହଁ, ପ୍ରକୃତରେ ମକର ସମୟରେ ଆମର ଯେଉଁ ପଣା ସଂକ୍ରାନ୍ତି ସମୟରେ ଆପଣମାନେ ମୟୂରଭଞ୍ଜରେ ଦୁଇଟା ଜିନିଷ ଦେଖିବେ, ଏଠି ଗୋଟେ ବିଶାଳ କଥା ଅଛି। କଥାଟା ହେଉଛି କୋଷ୍ଟାଲ ବେଲ୍ଟରେ ରଜ ସଂକ୍ରାନ୍ତି, ମକର ସଂକ୍ରାନ୍ତି ଏଗୁଡ଼ାକରେ ମାଂସ ଖାଆନ୍ତି ନାହିଁ, କିନ୍ତୁ ଆମେ ମୟୂରଭଞ୍ଜିଆ ଆମେ ସେଇ ଦିନ ଗୁଡ଼ାକରେ ସେ ସଂକ୍ରାନ୍ତି ଦିନ ଗୁଡ଼ାକରେ

ଆମେ ମାଂସ ଖାଇବୁ। ଏଇଠି ଯୋଉ ମୟୂରଭଞ୍ଜର ଅଧିବାସୀ ମାନେ ଅଛନ୍ତି ସେମାନେ ସେ ଯୋଉ ଗ୍ରାମଦେବତୀଙ୍କ ପାଖରେ ଯେତେବେଳେ ବଳିଟା ପଡ଼ିବ ସେଇ ବଳିଟାକୁ ଆଣିକରି ଅଧିକାଂଶ ସମୟରେ ଖାଆନ୍ତି ଏବଂ ସେଇଟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହୁଏ। କିନ୍ତୁ ଆପଣମାନେ ସେଇଟା କୋଷ୍ଟାଲ ଡିଷ୍ଟ୍ରିକ୍ଟରେ ପାଇବେ ନାହିଁ, ଉପକୂଳବର୍ତ୍ତୀ ଅଞ୍ଚଳ ଯୋଉ ଅଛି ସେଠି ସେଇଟା ପାଇବେ ନାହିଁ। ସେମାନେ ସଂକ୍ରାନ୍ତି ଦିନ ସେମାନେ ଆମିଷ ଖାଇବେନି, କିନ୍ତୁ ଆମେ ଏଇଠି ମୟୂରଭଞ୍ଜର ଲୋକ ଯେ ସେଦିନ କିଏ ହାଟରୁ ମାଂସ ନେଇକି ଯାଉଛି, କିଏ ତାର ଗ୍ରାମଦେବତୀ ପାଖରେ ବଳି ପକେଇଛି ସେଟାକୁ ଆଣିକି ସେଟା ସେ ଖାଉଛନ୍ତି। ଏଇଟା ଗୋଟେ ମୟୂରଭଞ୍ଜର ବିଶେଷ ବିଶେଷତ୍ଵ। ଆମର ସମସ୍ତ ସଂକ୍ରାନ୍ତିରେ ଆପଣ ଦେଖିବେ ଦେହୁରୀଟେ ଘରକୁ ଆସିବ, ସିଏ ଘରୁ ଆପଣଙ୍କର ଚାଉଳ ନେବ, ଟିକେ ତେଲ ନେବ, ସିନ୍ଦୁର ଦେବେ। ଅନେକ ସମୟରେ ସେ ଯୋଉ ଆସନ୍ତି ସେ ସ୍ତ୍ରୀ ଲୋକମାନେ ସେମାନେ କଲେକ୍ସନ କରିକି ନେଇଯାଆନ୍ତି, ସେମାନେ ସଂଗ୍ରହ କରନ୍ତି ଏବଂ ସେଇ ସଂକ୍ରାନ୍ତି ଦିନ ଗୁଡ଼ାକରେ ବିଶେଷ ମାତ୍ରାରେ ଯାଇକି ସେଗୁଡ଼ାକ ପୂଜା ହୁଏ ସବୁ, ଏବଂ ଦାସୀ ମଧ୍ୟ ଅନେକ ଜାଗାରେ ଆସେ। ସେଇଦିନ ହିଁ କୁକୁଡ଼ା ବଳି ଦିଆଯାଏ, ଆପଣଙ୍କର ବୋଦା ବଳି ଦିଆଯାଏ। ମଣିଷ ଯେଉଁଟା ଖାଇବା ପାଇଁ ଚାହେଁ, ଯେଉଁଟା ତାର ଖାଦ୍ୟ, ସିଏ ସେଇଟା ହିଁ ବଳି ଦିଏ, ଅନ୍ୟ କିଛି ବଳି ଦିଏନି। କିନ୍ତୁ ତାର ନିଜର ଯେଉଁ ପ୍ରିୟ ଖାଦ୍ୟ, ଏବଂ ତା ଭିତରେ ସେମାନେ କ'ଣ କରନ୍ତି ନା, ଆପଣମାନେ ଯେତେବେଳେ କାଉଁରୀ କାମାକ୍ଷାକୁ ଯିବେ ସେଠି ଦେଖିବେ ମଦ ଦିଆଯାଉଛି, ଭୋଗ କରାଯାଉଛି। ତେଣୁ ଠିକ୍ ସେଇଭଳି ଭାବରେ ଏଠି ଆମର ଆମେ ମାଂସକୁ ଭୋଗ କରୁ ଏବଂ ଭୋଗ କରିକିରି ଗାଁ ଗହଳିର ଲୋକେ ତାକୁ ବାଣ୍ଟିକି ଖାଆନ୍ତି। ଏବଂ ଏ ଗ୍ରାମଦେବତୀ ଉପାସନା କୃଷି ଭିତ୍ତିକ, ଯେଉଁ ମୟୂରଭଞ୍ଜରେ ବହୁତ ମାତ୍ରାରେ ଜୀବିକା ତାଙ୍କର କୃଷି ଥିଲା, ତେଣୁ ସେଇଟା ସେତେବେଳେ ଗ୍ରାମଦେବତୀ ପାଖରେ ଆଷାଢ଼ୀ ପୂଜା ହେଲା, ଆଷାଢ଼ ମାସରେ ଆଷାଢ଼ୀ ପୂଜା ହେଲା, ଆଷାଢ଼ୀ ପୂଜା ହେଲାରେ ଦେଖିବା ବିଲଟା ଏବେ ରୋଇବା। ସେତେବେଳେ କ'ଣ ହଉଥିଲା ନା, ସେ ଗାଁ ଲୋକମାନେ ତାଙ୍କର ଗୋଟେ ରଖିଥିଲେ ଯେ ଏଇ ଆଷାଢ଼ୀ ପୂଜା ଗୋଟେ ଅମୁକ ଦିନ କରିବା। ସେ ଆଷାଢ଼ୀ ପୂଜାଟା ଯେତେବେଳେ ସେମାନେ କରନ୍ତି, ତାପରେ ଦେଖିବେ ସେ ତାଙ୍କର ବିଲ ରୋଇବାକୁ ଯିବେ, କାରଣ ପାଣି ଆସିଗଲା, ସେମାନେ ସେତେବେଳେ ରୋଅ ମାରି। ତେଣୁ ଇଏ ଥିଲା ଗୋଟେ ଟାଇପ୍ର ଆଲାର୍ମ, ଗୋଟେ ଘଣ୍ଟି କୃଷକମାନଙ୍କ ପାଇଁ। ଯେତେବେଳେ ସଂକ୍ରାନ୍ତିରେ ପୂଜା ହୁଏ, ଏଇଟା ଆଜିକାଲିକା ବହୁତ ଜାଗାରେ ଆପଣ ଦେଖିବେ ଲୋକ ନଡ଼ିଆ କଦଳୀ ଠାକୁରାଣୀଙ୍କୁ ଭୋଗ ଲଗେଇଲେଣି, କାରଣ ଆଗରୁ ଯେଉଁ ଟେଣ୍ଡେନ୍ସିଟା ଥିଲା, ଯେଉଁ ପ୍ରଥାଟା ଥିଲା, ଯେଉଁ ମାନସିକତା ଥିଲା, ସେଇଟା ବହୁମାତ୍ରାରେ ପରିବର୍ତ୍ତନ ହେଲାଣି। ଏବେ ଗ୍ରାମଦେବୀ ଗୁଡ଼ିକ ସେମାନେ ଆଉ ରକ୍ତ ପିପାସୁ ନହୋଇ ଦୁଗ୍ଧ ପିପାସୁ ହେଲେଣି। ଆପଣମାନେ ଦେଖିବେ ଯେ ଇଏ ଗ୍ରାମଦେବତୀ ଉପାସନାରେ ତାର ଗୋଟିଏ ସବୁଠାରୁ ବଡ଼ ଜିନିଷ ଥିଲା ବୃକ୍ଷ ଉପାସନା। ପ୍ରତ୍ୟେକ ଗ୍ରାମଦେବତୀ, ଯେଉଁଠି ଗ୍ରାମଦେବତୀ ମାନେ ପୂଜା ହେଉଛନ୍ତି ସେଇଠି ଗୋଟେ ବିରାଟ ବୃକ୍ଷ ତଳେ ହେଉଛି, ଏବଂ ସେ ବୃକ୍ଷକୁ ଆମେ ଯେଉଁ କହୁଛୁ ଯେ ଭାଗବତରେ ବି ଅଛି କାଷ୍ଠ ପାଷାଣ ତରୁ ତୃଣ ବସନ୍ତି ଅନାଦି କାରଣ, ଯଦି ଆମେ ତାକୁ ଦେଖିବା ଯେ ସେ ପ୍ରତ୍ୟେକ ଜାଗାରେ କେମିତି ଭଗବାନଙ୍କର ସ୍ଥିତି, ଆମେ ଗଛଟା ପାଖରେ ଯେଉଁ ଗଛ ମୂଳରେ ଅଛନ୍ତି ଗ୍ରାମଦେବତୀ, ସିଏ ଆପଣଙ୍କର କୋଉ ରୂପରେ ଥାଆନ୍ତୁ, ସେ ଅନ୍ଧାରୀ କହନ୍ତୁ, ସିଏ ସିନ୍ଦୁର ଗୌରା କହନ୍ତୁ, ଯେକୌଣସି ନାମରେ ଆପଣଙ୍କର କହନ୍ତୁ, ହଳଦୀମୁଖୀ କହନ୍ତୁ, ହଳଦୀମୁହିଁ କହନ୍ତୁ, ଯେକୌଣସି ନାମରେ ଡାକନ୍ତୁ, ସେଠି କ'ଣ ହେଉଛି, ସେ ଯେଉଁ ବୃକ୍ଷଟାକୁ, ସେ ବୃକ୍ଷଟାକୁ କେହି ଛୁଅନ୍ତି ନାହିଁ, ସେ ବୃକ୍ଷର ଡାଳକୁ କାଟାଯାଏ ନାହିଁ। ଏବଂ ଯେତେବେଳେ ସେଠି ପୂଜା ହୁଏ ସେ ବୃକ୍ଷ ଦେହରେ ମଧ୍ୟ ସିନ୍ଦୁର ଦିଆଯାଏ। ଆପଣ ଦେଖିବେ ସେ ଯେଉଁ ଜଙ୍ଗଲ କଡ଼ରେ ସବୁ ଗୋଟେ ଗୋଟେ ବାସିପିଠା ପାଖରେ ଗୋଟେ ବାଙ୍ଗରା ଠାକୁରାଣୀ ଅଛନ୍ତି, ଗୋଟେ ସିଏ ପ୍ରଚଣ୍ଡ ଫେମସ୍ ଦେବୀ ବା ଆପଣଙ୍କର ଗ୍ରାମଦେବତୀ ବୋଲି ତାକୁ କହୁଛନ୍ତି। ଆଗରୁ ଯେତେବେଳେ ଲୋକ ସେଠି ଗାଡ଼ି ନେଇକି ଆସୁଥିଲେ, ଲୋକ କହନ୍ତି ଯେ ଏତେ ବଡ଼ ଗାଡ଼ିକୁ ଖାଲି ଠାକୁରାଣୀ ନାମ କହିବେ, ହେ ବାଙ୍ଗରା ଦେବୀ, ଇଏ ମୋର ଗାଡ଼ିଟା ଘରକୁ ପହଞ୍ଚିଯାଉ ଭଲରେ, ଲୋକ କହନ୍ତି, ସମ୍ପୂର୍ଣ୍ଣ ଭାବରେ ଆସିକି ପହଞ୍ଚିଯାଏ। ତେଣୁ ଇଏ ଗୋଟେ ବିରାଟ ବିଶ୍ୱାସର କଥା, ମଣିଷ ଭିତରେ ଯେତେ ପର୍ଯ୍ୟନ୍ତ ବିଶ୍ୱାସ ଅଛି ସେତେ ପର୍ଯ୍ୟନ୍ତ ମଣିଷ ଇଏ ବୃକ୍ଷରେ ଖୋଜିଛି ଭଗବାନଙ୍କୁ, ଇଏ ପଥରରେ ପାଇଛି ଭଗବାନଙ୍କୁ। ତେଣୁ ଇଏ ବହୁ ପୁରାତନ, ବହୁ ପ୍ରାଚୀନ, ଏବଂ ମଣିଷ ଭିତରେ ଯେ 33 କୋଟି ଦେବତାର ଉପାସନା ଯିଏ ଯେଉଁଠି ପାଇଛି, ଆଜି ଆମେ ବୃକ୍ଷକୁ ପୂଜା କରୁଛୁ କାରଣ ଆମେ ବୃକ୍ଷରୁ କିଛି ପାଉଛୁ। ଇଏ 33 କୋଟି ଦେବତାର ଯେଉଁ ଉପାସନା, ଆପଣମାନେ ଏଇ ଗ୍ରାମଦେବତୀ ଉପାସନାରୁ ଅଧିକାଂଶ ଜିନିଷ ଜାଣିପାରିବେ। ମୋ ଶାସ୍ତ୍ରର ମତରେ ଯେଉଁଠି ମଣିଷ ଯାହାକୁ ପାଇଲା ସେଥିପାଇଁ ଆମେ କଠୋଉ ପୂଜା କରୁଛୁ, କାରଣ ଜୋତାକୁ ବି ପୂଜା କରାଯାଉଛି, ଲୋକ ଜୋତାକୁ ବି ପୂଜା କରୁଛି, କାହିଁକି ନା ସିଏ ଆମକୁ ଦରକାରରେ ସାହାଯ୍ୟ କରୁଛି। ଅନ୍ନକୁ ଆମେ ଲକ୍ଷ୍ମୀ ବୋଲି ମାନୁଛୁ, ଫୁଡ୍ ଇଜ୍ ଗଡ୍ ବୋଲି ଆମେ କହୁଛୁ, କାରଣ ଖାଦ୍ୟ ହିଁ ହେଉଛନ୍ତି ଆମର ଲକ୍ଷ୍ମୀ। ଇଏ ହେଉଛି ଚେତନା, ଇଏ ଗୋଟେ ବିଶାଳକାୟ ଚେତନା। ବୃକ୍ଷ ମଧ୍ୟରେ ଆମର ଦେବାଦେବୀଙ୍କୁ ଦେଖିପାରିବା, ଯେଉଁ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା, ପଥର ଭିତରେ କିଛି ନାହିଁ, ସେ ବିନା ମୂର୍ତ୍ତି, ମୂର୍ତ୍ତି ନାହିଁ, କେବଳ ଖାଲି ପଥର ଖଣ୍ଡେ, ସେଠି କୌଣସି ଅଙ୍କା ଯାଇ ନାହିଁ, କିନ୍ତୁ ତାକୁ ହିଁ ମଣିଷ ମୋର ସିଏ ଠାକୁର ବୋଲି ଭାବିକି ସେଇଠି ହିଁ ଏକ ଶକ୍ତି ସୃଷ୍ଟି।

0: ହେଇଯାଉଛି, ଏଇଟା ହିଁ ହେଉଛି ସବୁଠାରୁ ବଡ଼ କଥା। ମୋର ବହିଟା ସମ୍ପୂର୍ଣ୍ଣ ଭାବରେ ଅଛି 256 ପେଜ୍ର ବହି। ସମସ୍ତ କଥା ତ କହିହେବ ନାହିଁ, ତେବେ ଏ ଗ୍ରାମ ଦେବତିଜ୍ ଅଫ୍ ମୟୂରଭଞ୍ଜ ବା ମୟୂରଭଞ୍ଜର ଗ୍ରାମ ଦେବତୀ ବହିଟିକୁ ନେଇକି ପଢ଼ିଲେ ମୁଁ ତା ଦେହରେ ଅନେକ କଥା ଦେଇଛି ଯେଉଁଟାକୁ ଆପଣ ଧୀରେ ଧୀରେ ଜାଣିପାରିବେ। ବିଭାଘର ଠାରୁ ଆରମ୍ଭ କରି କେମିତି ଏସବୁ ଜିନିଷ ହେଉଛି, ବିଭାଘରରେ ବି ଆମେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ପାଠ କଲାବେଳେ ଯେତେବେଳେ ଆପଣ ଯଜ୍ଞ କରନ୍ତି ସେତେବେଳେ ମଧ୍ୟ ସେମାନେ ଗ୍ରାମ ଦେବତୀକୁ ସ୍ୱାହା ବୋଲି କହନ୍ତି, ଅର୍ଥାତ୍ ସେ ଗ୍ରାମ ଦେବତୀକୁ ସମସ୍ତେ ଯେ ମାନନ୍ତି ଏଇଟା ନିଶ୍ଚିତ ଭାବରେ ସତ୍ୟ କଥା। ବର୍ତ୍ତମାନ ଆପଣ ଗୋଟାଏ ଜିନିଷ ଜାଣିପାରିବେ, ବହୁତ ଜାଗାରେ ଯେଉଁ ଜାହିରା ହେଇଛି ଦେଖିବେ ସେଠି ବୃକ୍ଷ ମୂଳରେ କେମିତିକା ତାର ଗୋଟେ ଛାଇ ତାର ଗୋଟେ ପ୍ରଭାବ ଆପଣଙ୍କର ପ୍ରତ୍ୟେକ ଗ୍ରାମ ଦେବତୀ ଗୁଡ଼ାକୁ ଆପଣ ଗଲେ ଆପଣ ନିଜେ ସେଠି ଗୋଟେ ଅନୁଭବ କରିବେ। କିଛି ପୋଖରୀ ପାଖରେ ଗ୍ରାମ ଦେବତୀ ଅଛନ୍ତି, ସେ ଗୋଟେ ପ୍ରାକୃତିକ ନୈସର୍ଯ୍ୟ ଭରା ସୌନ୍ଦର୍ଯ୍ୟରେ ଭରି ଯାଇଥିଲା ସେ ଗାଁ, ଏବେ ବି ଅଛି, ଏବେ ବି ସେ ଠାକୁରାଣୀ ମାନେ ପୂଜା ପାଉଛନ୍ତି। ହୁଏତ ଆମେ ତାକୁ ସମୟର ସ୍ରୋତ ଅନୁସାରେ ଆମ ମଣିଷ ପାଖରେ ଆଧୁନିକ ପିଲାଙ୍କ ପାଖରେ ସମୟ ନାହିଁ ସେସବୁ ବିଷୟରେ ଅଧିକା ରିସର୍ଚ୍ଚ କରିବା ପାଇଁ ବା ଜାଣିବା ପାଇଁ, କିନ୍ତୁ ଏଇ ଛୋଟ କଥାରୁ ଯେ ବହୁତ ବଡ଼ କଥା ସୃଷ୍ଟି ହେଇପାରିବ ଏ କଥା ମୁଁ ମୋ ବହିରେ ଦେଇଛି। ଯେଉଁଟାକି ଆମେ ମାଟି ପୂଜନ ଠାରୁ ଆରମ୍ଭ କରି ମାଟିକୁ କେମିତି ମା କହୁଛୁ, ସେମାନେ କେମିତି ଆମର ଗାଁ ମାଟିର କଥା, ସେଇଟା ମୁଁ ତାକୁ ଦେଖେଇଛି ଗ୍ରାମ ଦେବତୀ ମାଧ୍ୟମରେ।
1: ଶିକ୍ଷାବିତ୍ ଡକ୍ଟର ନରସିଂହ ବାରିକ, ଆଜି ଆପଣ ଲେଖିଥିବା ମୟୂରଭଞ୍ଜର ଗ୍ରାମ ଦେବତୀ ପୁସ୍ତକ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ନାଟକ ନାଟକ ହେଉଛି ଆମ ସମାଜର ଦର୍ପଣ। ନାଟକରେ ନାଟକର ଲେଖକ ସମାଜରେ ଘଟୁଥିବା ଘଟଣା ତଥା ସେହି ଘଟଣା ପଛର କାରଣ ଏବଂ ସେହି କାରଣର ଚରିତ୍ରଗୁଡ଼ିକୁ ନେଇ ନାଟକ ଅବତାରଣ କରିଥାନ୍ତି।
1: ନାଟକର ଚରିତ୍ରଗୁଡ଼ିକ ଆମ ଆଖପାଖରେ ଥିବା ବ୍ୟକ୍ତିମାନଙ୍କ ଭିତରେ ହିଁ ଥାନ୍ତି। ସେମାନଙ୍କର ହସଖୁସି, ଦୁଃଖ ଯନ୍ତ୍ରଣା, ଅଭାବ ଅସୁବିଧା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ଇତ୍ୟାଦିକୁ ନେଇ ନାଟକ ଗତିଶୀଳ ହୋଇଥାଏ। ଏହି ନାଟକ ଦେଖୁଥିଲା ବେଳେ ନାଟକର ବିଷୟବସ୍ତୁ ଭିତରେ ଚରିତ୍ରମାନଙ୍କୁ ଦେଖି ଆମେମାନେ ନିଜକୁ ସେହି ଚରିତ୍ର ଭିତରେ ହିଁ ଖୋଜି ପାଇଥାଉ।
0: ସେଥିପାଇଁ ନାଟକ ଦେଖିଲା ପରେ ଅନେକ ନିଜ ନିଜର କର୍ମମୟ ଜୀବନର ଗତିପଥ ତଥା ନିଜକୁ ପରିବର୍ତ୍ତନ କରି ସମାଜର ହିତ ସାଧନ କରିଥାନ୍ତି। ଇତିମଧ୍ୟରେ

0: ବାରିପଦା କଳାକାର ପରିବାର ଆୟୋଜିତ କରୁଛନ୍ତି ଷଷ୍ଠ ବାର୍ଷିକ ନାଟକ ମହୋତ୍ସବ 2026 ଆସନ୍ତା ଜୁନ୍ ମାସ 1 ତାରିଖରୁ 6 ତାରିଖ ପର୍ଯ୍ୟନ୍ତ। ତେବେ ଆସନ୍ତୁ ବାରିପଦା କଳାକାର ପରିବାରର ସଭାପତି ଶିକ୍ଷାବିତ୍ ସନ୍ତୋଷ ମହାନ୍ତିଙ୍କ ମୁହଁରୁ ଏକଥା ଶୁଣିବା। ସାର୍ ନମସ୍କାର।
1: ନମସ୍କାର, ମୁଁ ସନ୍ତୋଷ ମହାନ୍ତି, ବାରିପଦା କଳାକାର ପରିବାରର ସଭାପତି ବର୍ତ୍ତମାନ ଅଛି। ମୁଁ ବର୍ତ୍ତମାନ 75 ବର୍ଷ ପହଞ୍ଚିଲିଣି। ଏବେ ନାଟକ ଆମେ କରୁଛୁ ବର୍ତ୍ତମାନ, ସବୁ ଯୁବ କଳାକାରମାନେ, ଯୁବପିଢ଼ି, ତାଠୁ ଆହୁରି ଛୋଟ ଛୋଟ ପିଲାମାନେ ବର୍ତ୍ତମାନ ନାଟକ ପ୍ରତି ଆଗ୍ରହ ଦେଖେଇଲେଣି। ବର୍ତ୍ତମାନ ତାଙ୍କୁ ଆମେ ଚେଷ୍ଟା କରୁଛୁ ଯେ ଆମର ଯେମିତି ବାରିପଦାର ଗୌରବ ଐତିହ୍ୟ ଥିଲା, ଯେ ଭଲ ଭଲ ନାଟ୍ୟକାର ସୃଷ୍ଟି ହେବେ, ଭଲ ଭଲ ଅଭିନେତା ସୃଷ୍ଟି ହେବେ ଏବଂ ଭଲ ଭଲ ଲେଖକ ସୃଷ୍ଟି ହେବେ, ତାକୁ ଆମେ ବର୍ତ୍ତମାନ ପ୍ରୋତ୍ସାହନ ଦେଉଛୁ ଏବଂ ସେଇ ପାଇଁ ଆମେ ଆୟୋଜନ କରିବା ପାଇଁ ଯାଉଛୁ ବାରିପଦା କଳାକାର ପରିବାର ତରଫରୁ ଏକ 6 ଦିନିଆ ନାଟକ ମହୋତ୍ସବ ଜୁନ୍ 1 ରୁ ଜୁନ୍ 6 ପର୍ଯ୍ୟନ୍ତ। ଏଇ କଥା କହିଲା ସମୟରେ ମୁଁ ମୋର ଯୁବକ ଅବସ୍ଥାକୁ ଫେରିଗଲେ ମୋର ମନେ ପଡ଼େ, ଆମେ ଯେତେବେଳେ ଗଠନ କରିଥିଲୁ ଯୁଗେଚ୍ଛା ନାଟ୍ୟ ସଂସ୍ଥା, ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ନେତୃତ୍ୱରେ ରବୀନ୍ଦ୍ର ଦାସ, ମୁଁ, ସେବାନନ୍ଦ ଦେବ ଏବଂ ଧୀରବସା ପ୍ରଭୃତି ମିଶି ଯୁଗେଚ୍ଛା ଆରମ୍ଭ କରିଥିଲୁ। ସେଇଥିରୁ ଆମର ନାଟ୍ୟ ଯାତ୍ରା ଆରମ୍ଭ ହୋଇଥିଲା, ଏବେ ପର୍ଯ୍ୟନ୍ତ ମଧ୍ୟ ଚାଲିଛି। ଆମ ଭିତରୁ ବିଜୟ ମହାନ୍ତି ଚାଲିଗଲେଣି, ସେବାନନ୍ଦ ଦେବ ଚାଲିଗଲେଣି, ରବୀନ୍ଦ୍ର ଦାସ ବର୍ତ୍ତମାନ ଦିଲ୍ଲୀ ଏବଂ ବମ୍ବେରେ ଜଣେ ମହାନ କଳାକାର ହିସାବରେ ରହିଛନ୍ତି, ଧୀରବସା ଏବଂ ମୁଁ ଅଛୁ, ବାରିପଦାରେ ଆମେ ଅଛୁ ବର୍ତ୍ତମାନ। ତା ସହିତ ଆମ ସହିତ ବର୍ତ୍ତମାନ ଯେଉଁ ଅଭିନେତା ଅଛନ୍ତି ଅସିତ ଆମ ସହିତ ଅଛନ୍ତି। ତେବେ ନାଟକ ଆମେ ଆରମ୍ଭ କରିଥିଲୁ, ଯଦି ପୁରାତନ ଲୋକ କେହି ଏଠି ଥିବେ ମନେ ପକେଇବେ, ଆମେ ନାଟକ ଆରମ୍ଭ କରିଥିଲୁ ସେବା ସଂଘ ହଲ୍ରୁ, ଯେଟା ଆଜି ଲୁପ୍ତପ୍ରାୟ ହୋଇଗଲାଣି, ଏମ୍ପିକେ ଗାର୍ଲସ୍ ସ୍କୁଲ ସାମ୍ନାରେ ଏବଂ ଆମର ରାପି ମାର୍କେଟ ମଝିରେ ସେଇଟା ଅବସ୍ଥିତ ଅଛି। ସେଇଟା ହେଉଛି ଆମର ପ୍ରଥମ ମଞ୍ଚ, ଯାହାକୁ ଆମେ ଆଜି ମଧ୍ୟ ନମସ୍ୟ ତାଙ୍କ ପାଖରେ, ଯେ ସେ ସେବା ସଂଘ ହଲ୍ ଆମକୁ ଗୋଟେ ପରିଚିତ ଦେଇଛି। ଅତୀତରେ ବିଜୟ ମହାନ୍ତି ତାଙ୍କର ଶେଷ ଜୀବନରେ ମଧ୍ୟ ଆସି ଏଇ ସେବା ସଂଘ ହଲ୍ରେ ତାଙ୍କର ଶେଷ ପ୍ରଣତି ଜଣେଇକି ଯାଇଥିଲେ। ବର୍ତ୍ତମାନ ଆମ ଏଇ ବାରିପଦାରେ ବହୁତ ଭଲ ଭଲ କଳାକାର ସବୁ ସୃଷ୍ଟି ହେଲେଣି ଏବଂ ବର୍ତ୍ତମାନ କିଛି ଯୁବପିଢ଼ି ଏବଂ ତାଠୁ ଛୋଟ ପିଲାମାନଙ୍କ ମଧ୍ୟରେ ମଧ୍ୟ ନାଟକର ଉତ୍ସାହ ବହୁତ ବଢ଼ିଛି। କିନ୍ତୁ ଗୋଟିଏ ଦୁଃଖର ବିଷୟ ରହିଯାଉଛି, ଆଗରୁ ପ୍ରତ୍ୟେକ ସ୍କୁଲ କଲେଜରେ ଯେଉଁ ବଡ଼ ବଡ଼ ନାଟକ ସବୁ ହେଉଥିଲା ସେଇଟା ବନ୍ଦ ହୋଇଯାଇଛି। ତଥାପି ଆମେ ଚେଷ୍ଟା କରୁଛୁ କେମିତି ଯୁବ କଳାକାରମାନଙ୍କୁ, ଶିଶୁ କଳାକାରମାନଙ୍କୁ ପ୍ରୋତ୍ସାହନ କରିବୁ। ସେଇଥିପାଇଁ ଆମେ ଏବେ ଯେଉଁ 6 ଦିନର ଆମ ନାଟକ ମହୋତ୍ସବ କରିବା ପାଇଁ ଯାଇଛୁ, ସେଥିରେ 4 ଜଣ ପୁରୁଣା ନାଟ୍ୟକାରଙ୍କ 4ଟି ବହି ଅଛି ଏବଂ 2 ଜଣ ଯୁବ ଲେଖକ ତାଙ୍କର 2ଟି ଆମେ ବହି କରୁଛୁ। ଆସନ୍ତୁ, ଆପଣମାନେ ନିଶ୍ଚୟ ଆସିବେ, ଦେଖିବେ ଏବଂ କଳାକାରମାନଙ୍କୁ ଉତ୍ସାହିତ କରିବେ ଏବଂ ନୂତନ ଯେଉଁ ଲେଖକମାନେ ଅଛନ୍ତି ତାଙ୍କର ନାଟକକୁ ଦେଖିବେ ଏବଂ କ'ଣ ମତାମତ ଆପଣ ହେଇପାରିବେ, ସେମାନେ ନାଟକରେ ଆଉ କ'ଣ ଅଧିକା ଯୋଡ଼ିବେ ବା କ'ଣ କ'ଣ ରହିଲା ତାଙ୍କୁ ସେଇ ଉପଦେଷ୍ଟା ଦେବେ, ଆପଣଙ୍କ ମତାମତ ଦେବେ, ଫଳରେ ଆମ ବାରିପଦାରୁ ନୂଆ ନୂଆ ଲେଖକ ଏବଂ ନୂଆ ନୂଆ ନିର୍ଦ୍ଦେଶ ସବୁ ସୃଷ୍ଟି ହେବେ। ବର୍ତ୍ତମାନ ଆମର ଜୁନ୍ ମାସ 1 ତାରିଖ ସୋମବାର ଦିନ ମୁଠାଏ ମାଟି ନାଟକ ପରିବେଷିତ ହେବ। ରଚନା ହେଉଛନ୍ତି ଡକ୍ଟର ଦିବଂଗତ ବସନ୍ତ କୁମାର ମହାପାତ୍ର ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଧୀରବସା। ସେପାଇଁ 2/6/26 ମଙ୍ଗଳବାର ଦିନ ମଞ୍ଚସ୍ଥ ହେବ ନାଟକ ନିଷ୍ପତ୍ତି। ରଚନା କରିଛନ୍ତି କ୍ଷୀରୋଦ ବିହାରୀ ସିଟ୍ ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଗୋହିରାମ ଜେନା। ଉଭୟ ଲେଖକ ଏବଂ ନିର୍ଦ୍ଦେଶକ ଉଭୟ ନୂତନ ଅଛନ୍ତି। 3/6/26 ବୁଧବାର ଚକ୍ରବ୍ୟୁହ ରଚନା ଏବଂ ନିର୍ଦ୍ଦେଶନା ଡକ୍ଟର କୁମାରମଣି ନାୟକ। 4/6/26 ଗୁରୁବାର ଗୋଇଠା ବାବା ରଚନା ଦିବଂଗତ ରଣଜିତ ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଅନ୍ନଦା ଶଙ୍କର ଦାସ। 5/6/26 ଶୁକ୍ରବାର ମିଡିଲ କ୍ଲାସ ରଚନା ସୋମନାଥ ସାହୁ, ନିର୍ଦ୍ଦେଶନା ମହେଶ ସାହୁ, 2 ଜଣଯାକ ନୂତନ ନିର୍ଦ୍ଦେଶକ ଏବଂ ଲେଖକ। ଏବଂ ମିଡିଲ କ୍ଲାସ ଏକ ନାଟକ ଯାହା ମଧ୍ୟବିତ୍ତ ପରିବାରର ଜଣେ ସଂଗ୍ରାମ କରୁଥିବା, ନିଜ ଜୀବିକାକୁ ବଞ୍ଚିବା ପାଇଁ ଚେଷ୍ଟା କରୁଥିବା ଜଣେ ଶିକ୍ଷକର କାହାଣୀ ଉପରେ ପରିବେଷିତ ହୋଇଛି। ଏହା ନିଶ୍ଚୟ ମୁଁ ଭାବୁଛି ଏବଂ ନୂତନ ଯେଉଁ ଲେଖକ ଅଛନ୍ତି ନିର୍ଦ୍ଦେଶନା ଦେଇଛନ୍ତି ସେଟା ଆମ ମନକୁ ଛୁଇଁବ। 6/6/26 ଶନିବାର ଶେଷ ଦିନ ନଈର ଠିକଣା ରଚନା ଦିବଂଗତ ଡକ୍ଟର ପଞ୍ଚାନନ ପାତ୍ର ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଡକ୍ଟର ପ୍ରକାଶ ଚନ୍ଦ୍ର ଦାସ। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଆମ ବାରିପଦାର କଳାକାରମାନଙ୍କୁ, ମୟୂରଭଞ୍ଜର କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଆପଣ, ଆପଣଙ୍କ ପରିବାର ଏବଂ ଆପଣଙ୍କର ପରିବେଶରେ ଥିବା ଆପଣ ପଡ଼ୋଶୀମାନଙ୍କୁ ନେଇ ନାଟକ ଦେଖିବା ପାଇଁ ଆସନ୍ତୁ। ପ୍ରତ୍ୟେକ ଦିନ ସନ୍ଧ୍ୟା 7ଟାରୁ 9ଟା ଭିତରେ ନାଟକ ଆରମ୍ଭ ହୋଇ ଶେଷ ହେବ। ତେଣୁ ଆପଣମାନଙ୍କୁ ବେଶୀ ସମୟ ମଧ୍ୟ ଆମେ ନେବୁ ନାହିଁ, କିନ୍ତୁ ଆପଣ ଆସିକି 2 ଘଣ୍ଟା ଆମ ପାଇଁ ସମୟ ଦିଅନ୍ତୁ। ଏଇଥିରେ କିଏ କହିପାରେ ଆପଣଙ୍କ ଘରେ ଥିବା ଛୋଟ ପିଲାଟି ଯିଏ ଆଜି ତା ମା ପାଖରେ ବିଭିନ୍ନ ଅଭିନୟ କରିକି ବାଘ ହାତୀ ଘୋଡ଼ା ହେଇକି ତା ମା ସାମ୍ନାରେ, ତା ଜେଜେମା ସାମ୍ନାରେ ବସୁଛି, ସେ ଭବିଷ୍ୟତରେ ଗୋଟେ ଭଲ ଅଭିନେତା ହେଇପାରେ ଏବଂ ଆମ ମୟୂରଭଞ୍ଜର ଘରର ସମସ୍ତଙ୍କର ନାମ ରଖିବ ଏବଂ ଅଭିନେତା ହେଲେ ନିଜେ ନିଜ ପେଟ ପୋଷିପାରିବ ଏବଂ ଅନ୍ୟମାନଙ୍କୁ ଦିଗ୍ଦର୍ଶନ ଦେଇପାରିବ। ତେବେ

0: ଆପଣମାନଙ୍କୁ ଅନୁରୋଧ, ଜୁନ୍ ମାସ 1-6 ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା 7 ସମୟରେ ବାରିପଦାର ସହି ସ୍ମୃତି ଭବନରେ ନାଟକ ମଞ୍ଚସ୍ଥ ହେବ। ଆପଣଙ୍କୁ ବାରମ୍ବାର ଅନୁରୋଧ କରୁଛି, ଆପଣମାନେ ଆପଣଙ୍କ ପରିବାର ପଡ଼ୋଶୀଙ୍କ ସହିତ ଆସିକି ନାଟକ ଦେଖନ୍ତୁ ଏବଂ ନାଟକକୁ ବଞ୍ଚାନ୍ତୁ। ନିବେଦକ ବାରିପଦା କଳାକାର ପରିବାର।
1: ସନ୍ତୋଷ ମହାନ୍ତି, ଆଜି ଆପଣ ବାରିପଦା କଳାକାର ପରିବାରର 6 ନାଟକ ସମ୍ପର୍କରେ କହିଲେ ଏବଂ ଏହି ନାଟକ ଦେଖିବା ପାଇଁ ଅନୁରୋଧ କରିଛନ୍ତି ସମସ୍ତଙ୍କୁ। ଏ ସମ୍ପର୍କରେ ସାକ୍ଷାତକାର ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଶ୍ରୋତାବନ୍ଧୁ, ଆପଣମାନେ ଲକ୍ଷ୍ୟ କରୁଥିବେ ଖରାଦିନେ ଉପରଓଳି ସାଧାରଣ ଭାବରେ ଜୋରରେ ପବନ ବହିବା ସହିତ ବର୍ଷା ହୋଇଥାଏ, ଏହାକୁ କାଳବୈଶାଖୀ କୁହାଯାଏ।
1: ଏହି କାଳବୈଶାଖୀ ସମୟରେ ଜୋରରେ ପବନ ବହିବା ସହିତ ବାଲି ଧୂଳି ଉଡ଼ିଥାଏ। ଘରର ଆଜବେଷ୍ଟସ୍ ଓ ଟିଣ ମଧ୍ୟ ଉଡ଼ିଆସି ବହୁ କ୍ଷୟକ୍ଷତି ଘଟାଇଥାଏ। ଜୋର ପବନ ହେତୁ ଧୂଳି ଉଡ଼ିଆସି ଆଖିରେ ପଶିଯାଏ। ଏହି ସମୟରେ ଗଛ ଡାଳ ଭାଙ୍ଗିବା ସହିତ ବଡ଼ ବଡ଼ ପୁରୁଣା ଗଛ ଉପାଡ଼ି ହୋଇ ପଡ଼ିଯାଏ। ତେଣୁ ଏହି କାଳ ବୈଶାଖୀ ପ୍ରତି ସତର୍କ ରହିବା। ଏହି କାଳ ବୈଶାଖୀ ସମୟରେ ଗଛ ମୂଳରେ ଆଶ୍ରୟ ନେବା ନାହିଁ, ଘରୁ ପଦାକୁ ବାହାରିବା ନାହିଁ, ନିରାପଦ ଜାଗାରେ ଆଶ୍ରୟ ନେବା। ଆମ ଘର ବାହାରେ ପଡ଼ିଥିବା ଟିଣ, ଗରା, ଓଦାଳ ଇତ୍ୟାଦିକୁ ଘର ଭିତରେ ଯଥାସ୍ଥାନରେ ରଖିବା ସହିତ ଗୃହପାଳିତ ପ୍ରାଣୀମାନଙ୍କୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ଓ ଘରର ସମସ୍ତ କବାଟ ଝରକା ବନ୍ଦ କରିଦେବା। କାଳ ବୈଶାଖୀ ପ୍ରତି ଆମେ ସମସ୍ତେ ସତର୍କ ରହିବା ଏବଂ ନିଜକୁ ତଥା ଆମ ପରିବାରକୁ ମଧ୍ୟ ସୁରକ୍ଷିତ ରଖିବା।

0: ସେମାନେ ଲେଖିଛନ୍ତି, ଆମର ପ୍ରୀତିଭରା ନମସ୍କାର ପରିଚାଳକ ସତ୍ୟାନନ୍ଦ ଭାଇ ଓ ପରିଚାଳିକା ଜୟଶ୍ରୀ ଭଉଣୀଙ୍କୁ।
1: ଆମର ମଧ୍ୟ ନମସ୍କାର ଜାଣିବେ ମଳୟ ବାବୁ।
0: ସେମାନେ ଲେଖିଛନ୍ତି, ଆମେ ପରିକ୍ରମା କାର୍ଯ୍ୟକ୍ରମର ନିୟମିତ ଶ୍ରୋତା। ପ୍ରତିଟି କାର୍ଯ୍ୟକ୍ରମ ଖୁବ୍ ସୁନ୍ଦର ତଥା ଶିକ୍ଷଣୀୟ। ବିଭିନ୍ନ କଳାକାର ମାନଙ୍କ ସାକ୍ଷାତକାର, ମଠ ମନ୍ଦିର ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶୁଣିବାକୁ ମିଳୁଛି। ତା ସହିତ ଶିକ୍ଷାବିତ୍ ମୋହିତ ଷଡଙ୍ଗୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର, ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ଅନେକ ଅନାଲୋଚିତ ଦିଗ ସମ୍ପର୍କୀୟ ସୂଚନା ପ୍ରଦାନ ଶୁଣି ଖୁସି ଲାଗୁଛି। ଏହା ସହିତ କାର୍ଯ୍ୟକ୍ରମ ମଧ୍ୟରେ ସୁଗମ ସଙ୍ଗୀତ ତଥା ଭଜନ ଗୁଡିକ ଭାରି ଶ୍ରୁତି ମଧୁର। ପରିକ୍ରମା କାର୍ଯ୍ୟକ୍ରମ ଦୀର୍ଘଜୀବୀ ହେଉ, ଏହା ହିଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
1: ମଳୟ ବାବୁ, ଆପଣ ଆମ ପରିକ୍ରମା କାର୍ଯ୍ୟକ୍ରମକୁ ନିୟମିତ ଶୁଣୁଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଏବଂ ସେ ସମ୍ପର୍କିତ ଚିଠିଟିଏ ଦେଇଛନ୍ତି ଏବଂ ଆମ ପରିକ୍ରମା କାର୍ଯ୍ୟକ୍ରମରେ ବିଭିନ୍ନ କଥାବସ୍ତୁ ତଥା ଆମ ଅଞ୍ଚଳର ମଠ ମନ୍ଦିରର ବ୍ୟବସ୍ଥା, ଏମିତି ଅନେକ କିଛି କଥା ଏହି ପରିକ୍ରମାରେ ସ୍ଥାନ ପାଇଥାଏ। ଏସବୁ ଆପଣଙ୍କୁ ବେଶ ଭଲ ଲାଗୁଛି ଏବଂ ଏହି ପରିକ୍ରମା କାର୍ଯ୍ୟକ୍ରମ କେମିତି ଆଗକୁ ଆହୁରି ଭଲ ହୋଇପାରିବ ସେ ବିଷୟରେ ଚିନ୍ତା କରି ପରିକ୍ରମା କାର୍ଯ୍ୟକ୍ରମ ଦୀର୍ଘଜୀବୀ ହେଉ ବୋଲି ଲେଖିଛନ୍ତି। ତେଣୁ ଆମକୁ ବେଶ ଖୁସି ଲାଗୁଛି। ଏମିତି ଆମର ପରିକ୍ରମା କାର୍ଯ୍ୟକ୍ରମ ଶୁଣି ଆପଣ ଆମକୁ ଉତ୍ସାହିତ କରୁଥାନ୍ତୁ, ହେଲେ ଚିଠି ଦେବାକୁ ଆଦୌ ଭୁଲିବେନି।
0: ପରବର୍ତ୍ତୀ ଚିଠିଟି ଆସିଛି ଯଶୀପୁରରୁ। ଲେଖିଛନ୍ତି ସଞ୍ଜୀବ ଓ ତାଙ୍କ ସାଥୀ ଶ୍ରୋତାମାନେ, ଆମର ନମସ୍କାର ଜାଣିବେ ସତ୍ୟାନନ୍ଦ ଭାଇ ଓ ଜୟଶ୍ରୀ ଭଉଣୀ।
1: ଆମର ମଧ୍ୟ ପ୍ରତି ନମସ୍କାର ଜାଣିବେ ସଞ୍ଜୀବ ବାବୁ।
0: ସେମାନେ ଲେଖିଛନ୍ତି, ଗତ ମାସ 4 ତାରିଖରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳର ଯାନିଯାତ୍ରା ଓ ପର୍ଯ୍ୟଟନ ସମ୍ପର୍କରେ ପ୍ରଫେସର ମୋହିତ କୁମାର ଷଡଙ୍ଗୀଙ୍କ ମୁହଁରୁ ଅନେକ କଥା ଜାଣିହେଲା। ଏଥିସହିତ ଆକାଶବାଣୀକୁ 90 ବର୍ଷ ପୁରିଲା ଖୁବ୍ ସ୍ୱାଗତଯୋଗ୍ୟ ବିଷୟ, କାରଣ ରେଡିଓ ଆଜି ବି ପ୍ରତି ମଣିଷର ପ୍ରିୟ। ବ୍ୟସ୍ତବହୁଳ ଜୀବନ ଭିତରେ ବି ରେଡିଓଟି ପାଖରେ ଥିଲେ ବିଭିନ୍ନ ସୂଚନା, ଯେମିତିକି ଆଗାମୀ କାଳବୈଶାଖୀ, ତାପମାତ୍ରା ଓ ଅଂଶୁଘାତ ପ୍ରତି ସଚେତନତା, ଚାକିରି ସମ୍ପର୍କୀୟ ସୂଚନା ତଥା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଐତିହାସିକ ପୀଠସ୍ଥଳୀ ସମ୍ପର୍କରେ ବିଭିନ୍ନ ତଥ୍ୟ ଦେବା ସହିତ ସୁନ୍ଦର ସୁନ୍ଦର ଗୀତ, ଭୋଜନ, ଚାଷବାସ, ଯୁବବାଣୀ, ନାରୀମହଲ, ଗୀତାଞ୍ଜଳି, ଅନୁରୋଧର ଗୀତ ସବୁ ଶୁଣିବା ସହିତ ସାହିତ୍ୟ ସମ୍ପର୍କିତ ଗପ, କବିତା ଓ ପ୍ରବନ୍ଧ ଶୁଣିବାର ସୁଯୋଗ ମିଳିଛି। ତେଣୁ ଆକାଶବାଣୀ ଏକ ସୁନ୍ଦର ଗଣମାଧ୍ୟମ, ଯାହା ସବୁ ସମୟରେ ଉପଯୋଗୀ। ବାରିପଦା ଆକାଶବାଣୀକୁ ଆମ ହୃଦୟରୁ ଧନ୍ୟବାଦ ଜଣାଇ ରହୁଛୁ।
1: ସଞ୍ଜୀବ ବାବୁ, ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମର ଆକାଶବାଣୀ ବାରିପଦାର ଜଣେ ନିୟମିତ ଶ୍ରୋତା, ବିଭିନ୍ନ କାର୍ଯ୍ୟକ୍ରମ ଶୁଣିକରି ଆପଣ ତାର ଆନନ୍ଦ ପାଇଛନ୍ତି। ଏମିତି ଆପଣ ଆମର ନିୟମିତ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଆହୁରି ଅନେକ କଥା ଜାଣିପାରିବେ, ନୂଆ ନୂଆ କଥା, ନିଶ୍ଚୟ ସେସବୁ ଆପଣଙ୍କୁ ବେଶ ଭଲ ଲାଗିବ। ତେବେ ଯାହା ବି ହଉ, ଆପଣ କାର୍ଯ୍ୟକ୍ରମ ଶୁଣିକରି ଯେମିତି ଚିଠି ଦେଉଛନ୍ତି, ଚିଠି ଲେଖିବା ପାଇଁ ଆଦୌ ଭୁଲିବେନି। ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
0: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002।
1: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 17:25ରେ ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

0: ଆମ ପରିକ୍ରମା କାର୍ଯ୍ୟକ୍ରମ ଶୁଣି ଶ୍ରୋତା ଭାଇ ଓ ଭଉଣୀମାନେ ଚିଠି ଦେଇଛନ୍ତି, ଡେରି ନକରି ସବୁତକ ଚିଠି ପଢ।
1: ଏହି ଚିଠିଟି ଆସିଛି ଯମୁନା ଦେଇପୁର ଭଞ୍ଜପୁରରୁ, ଲେଖିଛନ୍ତି ମଳୟ ଏବଂ ତାଙ୍କର ପରିବାରବର୍ଗ।

ଏଇଠି ଶେଷ କରୁଛୁ ଆଜିର ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ। ଆକାଶବାଣୀ ବାରିପଦା। ଆଧୁନିକ ଗୀତଟି ଶୁଣନ୍ତୁ। ଗାଇଛନ୍ତି କଣ୍ଠଶିଳ୍ପୀ ତାନସେନ ସିଂ, ସଂଯୁକ୍ତା ଏବଂ ଗୁଡ଼ି। ଗୀତରଚନା ଦୀନବନ୍ଧୁ ରଥ।

ଆସିଥିବା ଅତୀତ ବି ଜାଣିଶୁଣି କଷ୍ଟ ଦିଏ। ଶୋଇପଡ଼ିଥିବା ଅବୁଝା ଅତୀତ ପାଦ ଟାଣି ଧରିନିଏ। ସମୟର ଚକ ତ ଗଡ଼ି ଚାଲିଛି, ସୁଖ ଦୁଃଖ ଧରି ସାଥେ, କିଏ ବା ଅଟକାଇବ କାଳର ଗତିକୁ, ଅଛି ବା କାହାର ହାତେ। ସମୟର ମୂଲ୍ୟ ଯିଏ ନ ବୁଝିଛି, ଯାଇଛି ଜୀବନେ ହାରି, ହଜିଲା ସମୟ ଖୋଜି ବୋଲେ ସିଏ ଦୁଃଖ ମନକୁ ଆବରି।

ସମସ୍ତେ କହୁଛନ୍ତି ଦୁନିଆ ବଦଳି ଯାଇଛି, ହେଲେ ଶ୍ରୋତାବନ୍ଧୁ କ'ଣ ବଦଳି ଯାଇଛି ଦୁନିଆରେ? ଆମ୍ବ କ'ଣ ତାର ମିଠା ସ୍ୱାଦକୁ ଛାଡ଼ି ଦେଇଛି, ନା ଲିମ୍ବ ତାର ପିତାକୁ ଛାଡ଼ି ଦେଇଛି? ପତ୍ର କ'ଣ ନିଜର ସବୁଜ ରଙ୍ଗ ଛାଡ଼ି ଦେଇଛି କି? ତେବେ କ'ଣ ବଦଳିଛି? ମାନବତାର ମାନବିକତାକୁ ଛାଡ଼ି ଦେଇଛି, କିନ୍ତୁ ଦୋଷ ଦେଉଛି ସାରା ଦୁନିଆକୁ।

ଭୌତିକ ସୁଖର ଇଚ୍ଛା ହିଁ ଜୀବନକୁ ନିର୍ବଳ କରେ। ଏହାକୁ ମହାପୁରୁଷମାନେ କହିଛନ୍ତି, କାମନା ହିଁ ମନୁଷ୍ୟକୁ ଦୀନହୀନ କରିଦିଏ, ଏହାର ପରିତ୍ୟାଗ କଲେ ହିଁ ଶାନ୍ତି ମିଳେ।

ବିଷୟ ସୁଖ ଆରମ୍ଭରେ ଅମୃତ ଭଳି ଏବଂ ଅନ୍ତରେ ଏହା ବିଷ ଭଳି ହୋଇଥାଏ। ବିବେକୀ ପୁରୁଷମାନେ ଆରମ୍ଭକୁ ଦେଖନ୍ତି ନାହିଁ କିନ୍ତୁ ଫଳଙ୍କୁ ଦେଖନ୍ତି, କିନ୍ତୁ ଅବିବେକୀ ଆରମ୍ଭକୁ ଦେଖନ୍ତି। ଏହି କାରଣରୁ ସେ ଏହାର ଇଚ୍ଛା କରନ୍ତି। ଆରମ୍ଭ ତ ସଦା ରହେ ନାହିଁ, ବାସ୍ତବରେ ଆରମ୍ଭ ପ୍ରଧାନ ନୁହେଁ, ପ୍ରଧାନ ହେଉଛି ଅନ୍ତ। ଏହା ଖାଲି ଏବେର କଥା ନୁହେଁ, ଜନ୍ମ ଜନ୍ମାନ୍ତରର କଥା।

ସୁଖ ବାହ୍ୟ ତ୍ୟାଗରେ ନାହିଁ, ବରଂ ଏହା ହେଉଛି ଆଭ୍ୟନ୍ତରୀଣ ସ୍ଥିତି। ସୁଖ ଏବଂ ଆତ୍ମିକ ଉନ୍ନତିର ବିଚାର କଲାବେଳେ ଲୋକେ ଏହା ଭୁଲିଯାଆନ୍ତି ଯେ ଏହା ତ ହେଉଛି ମନୁଷ୍ୟର ସ୍ୱଭାବ। ପ୍ରାପ୍ତ କରିବା ପାଇଁ କସ୍ତୁରୀ ମୃଗ ବୋଲି ବାହାରେ ଘୁରି ବୁଲିବାର ଆବଶ୍ୟକତା ନାହିଁ, ତାହା ତ ତାହା ଭିତରେ ହିଁ ଅଛି। କିନ୍ତୁ ଯେତେବେଳେ ମନୁଷ୍ୟ ଏଥିରୁ ବିରକ୍ତ ହୋଇ ତାକୁ ବାହ୍ୟ ଦୁନିଆରେ ଖୋଜି ବୁଲେ, ସେତେବେଳେ ସେ ନିରନ୍ତର ତାଠାରୁ ଦୂରକୁ ଚାଲିଯାଏ ଏବଂ ହରାଇବ ସେ ତାହାକୁ।

ପରିଶେଷରେ ଶ୍ରୋତାବନ୍ଧୁ, ଯଦି ଜଣେ ବ୍ୟକ୍ତି ନିଜ ଅନ୍ତଃକରଣକୁ ଠିକ୍ ରଖେ, ତେବେ ସେ ଯେକୌଣସି ସ୍ଥିତିରେ ସୁଖ ଶାନ୍ତି ପ୍ରାପ୍ତ କରିପାରିବେ। ସୁବିଧାରେ ଅଥବା ଅସୁବିଧା ଅଭାବରେ ରହିଲେ ସୁଦ୍ଧା ସେ ଆନନ୍ଦର ଅନୁଭୂତି ପ୍ରାପ୍ତ କରିପାରିବେ। ଏହି ଆନ୍ତରିକ ଅବସ୍ଥା ଲାଭ କରିବା ପରେ ସଂସାର ତ୍ୟାଗ କରିବାର ଆବଶ୍ୟକତା ହେବ ନାହିଁ, କିମ୍ବା କର୍ତ୍ତବ୍ୟ କର୍ମକୁ ତ୍ୟାଗ କରି ଧର୍ମଲାଭ ନାମରେ ଏକାନ୍ତବାସର ଆବଶ୍ୟକତା ପଡ଼ିବ ନାହିଁ।

ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: କାର୍ଯ୍ୟକ୍ରମ ଏତେବେଳେ ଯାଇ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା ସମୟ ଷ୍ଟୁଡିଓ ଘଡ଼ିରେ ମଧ୍ୟାହ୍ନ 12 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ ଚହଲା କାର୍ଯ୍ୟକ୍ରମରେ ଆଜି ଆସନ୍ତୁ ଶୁଣିବା ଓଡ଼ିଶୀ କୀର୍ତ୍ତନ ପରିବେଷଣ କରୁଛନ୍ତି ଶିଳ୍ପୀ ମନମୋହନ ଜେନା ଏବଂ ତାଙ୍କର ସାଥୀ କଳାକାରମାନେ।
1: ଓଁ ଶ୍ରୀ ରାଧା ଗୋବିନ୍ଦଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ।

ତୁମର ପଣ୍ଡିତ ମଣ୍ଡଳୀ, ଆଜି ଶ୍ରୀ ରାଧା କୃଷ୍ଣଙ୍କର ଯୁଗଳ ମିଳନ୍ତିକୁ ମୁଁ ଆରମ୍ଭ କରିବାକୁ ଯାଉଛି। କବି ହେଲେ ସେ ଶ୍ରୀ କିଶୋର ଚନ୍ଦ୍ର ଦାସ। ଆରେ ଶୁଣ ସୁବିଜ୍ଞ ପୁରୁଷ ରାଧା।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ସମାଜ ବିନା ତାର ଜୀବନଧାରଣ ଅସମ୍ଭବ। ସମାଜର ମୂଳ ଏକକ ପରିବାର, ପରିବାର ହିଁ ମଣିଷର ନିରାପଦ ଆଶ୍ରୟ, ବଞ୍ଚିବା ବଢ଼ିବାର ଏକାନ୍ତ ଅବଲମ୍ବନ। ସୁଖ ଶାନ୍ତି

ବଞ୍ଚିବା ବଢ଼ିବାର ଏକାନ୍ତ ଅବଲମ୍ବନ। ସୁଖ ଶାନ୍ତି ସେବା ସାହାଯ୍ୟ ସବୁକିଛି ମଣିଷଟିଏ ପାଇଥାଏ ପରିବାରରୁ। ପାରିବାରିକ ସହଯୋଗରୁ ଜଣେ ପରିପୂର୍ଣ୍ଣ ମଣିଷ ହୋଇଥାଏ। ପରିବାର ଭଳି ଅନୁଷ୍ଠାନର ପରିଚାଳନା ଦାୟିତ୍ୱରେ ଥାନ୍ତି ପିତା ଆଉ ମାତା। ପିତାମାତାଙ୍କ ନିଃସ୍ୱାର୍ଥ ସେବା ଏବଂ କ୍ଳାନ୍ତିହୀନ ପରିଶ୍ରମରୁ ପାରିବାରିକ ଜୀବନ ସମୃଦ୍ଧ ହୋଇଥାଏ। କେବଳ ବ୍ୟକ୍ତି ପାଇଁ ନୁହେଁ, ପାରିବାରିକ ସୁପରିଚାଳନା ଉପରେ ସମାଜ ତଥା ରାଷ୍ଟ୍ରର ସୁସ୍ଥତା ନିର୍ଭର କରେ। ପରିବାର ପରିଚାଳନାରେ ପିତାମାତା ଯେଉଁ ଭୂମିକା ନିଅନ୍ତି ତାହା ଅନନ୍ୟ, ଅସାଧାରଣ। ମଣିଷ ଶିଶୁଟିଏ ଜନ୍ମ ହେଲାବେଳେ ନିଜ ଜୀବନ ବଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ ଥାଏ। ପ୍ରାୟ ଶୈଶବ ସମୟ ତକ ତାର ସମସ୍ତ ଦାୟିତ୍ୱ ପିତାମାତା ହିଁ ସମ୍ପାଦନ କରନ୍ତି। ଜନ୍ମର ପରବର୍ତ୍ତୀ ସମୟ ନୁହେଁ, ଜନ୍ମ ପୂର୍ବରୁ ଶିଶୁଟି ଗର୍ଭରେ ଥିବାଠାରୁ ହିଁ ଏହି ଦାୟିତ୍ୱ ଆରମ୍ଭ ହୋଇଥାଏ। ଶିଶୁଟି କିପରି ସୁସ୍ଥ ରହିବ, ସୁରକ୍ଷିତ ରହିବ ଏବଂ ସୁଶିକ୍ଷା ପାଇବ ଏ ଦିଗରେ ପିତାମାତା ଖୁବ୍ ଯତ୍ନ କରନ୍ତି। ପିଲାଟିର ସର୍ବାଙ୍ଗୀନ ଉନ୍ନତି ପାଇଁ ପିତାମାତା ଏତେ ବ୍ୟାକୁଳ ରହନ୍ତି ଯେ ନିଜ କ୍ଲେଶ କ୍ଳାନ୍ତି ସବୁକୁ ପଛ କରିଦିଅନ୍ତି। ପିତାମାତାଙ୍କର ସେବା ସାହାଯ୍ୟରେ ଶିଶୁଟି ସୁସ୍ଥ ଶିକ୍ଷିତ ହୋଇଉଠେ। ପରିବାର ପରିଚାଳନା କିଛି କମ୍ କଥା ନୁହେଁ। ପରିବାର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁଦାୟିତ୍ୱ ପିତାମାତାଙ୍କ ଉପରେ ପଡ଼େ। ଆଗରୁ ଅନେକ ସନ୍ତାନ ସନ୍ତତି ଏବଂ ପାରିବାରିକ ସଦସ୍ୟମାନଙ୍କୁ ନେଇ ଏକ ବୃହତ୍ ପରିବାର ଗଠନ ହେଉଥିଲା, ଯେଉଁଠି ମତ ପାର୍ଥକ୍ୟ ଆଉ ଦ୍ୱନ୍ଦ୍ୱ ଆଦିର ସମ୍ଭାବନା ରହୁଥିଲା। ନିଜର ଉତ୍ତମ ବ୍ୟବହାର ବିଚାର ମାଧ୍ୟମରେ ସେସବୁର ସମାଧାନ କରନ୍ତି ପିତାମାତା। ପିତାମାତାଙ୍କ ନୈତିକ ବ୍ୟବହାରରେ ପରିବାର ସଂସ୍କାରିତ ହୁଏ। ପରିବାରରୁ ଉତ୍ତମ ସଂସ୍କାର ପାଇଥିବା ମଣିଷଟେ ରାଷ୍ଟ୍ର ପାଇଁ ରତ୍ନଟିଏ ହୋଇଥାଏ। ରାଷ୍ଟ୍ର ଗଠନରେ ସେମାନଙ୍କ ବଳିଷ୍ଠ ଯୋଗଦାନ ରହେ। ଅନ୍ୟପକ୍ଷରେ ଅଭାବଗ୍ରସ୍ତ ପରିବାରର ପିତାମାତା ନିଜ ପିଲାଙ୍କର ସୁଖ ସମୃଦ୍ଧି ପାଇଁ ଅର୍ଥ ଉପାର୍ଜନ କରିବାକୁ ଅକ୍ଳାନ୍ତ ପରିଶ୍ରମ କରନ୍ତି। ପିଲାଟି ହାତରେ ନିଜଠାରୁ ଅଧିକ ସୁଖଶାନ୍ତି ଧରାଇ ଦେବାକୁ ପିତାମାତା ସ୍ୱପ୍ନ ବିଭୋର ହୋଇଉଠନ୍ତି। ଏ କ୍ଷେତ୍ରରେ ବ୍ୟାସକବି ଫକୀରମୋହନଙ୍କ ଡାକମୁନ୍ସୀ ଗଳ୍ପର ଦୃଷ୍ଟାନ୍ତ ଦିଆଯାଇପାରେ। ହରି ସିଂ ଥିଲେ ଜଣେ ଡାକ ପିଅନ। ଗୋପାଳ ଜନ୍ମ ପରଠାରୁ ତାକୁ ଡାକ ବିଭାଗର ଉପର ଅଫିସର କରାଇ ଆତ୍ମତୃପ୍ତି ପାଇବାକୁ ସ୍ୱପ୍ନ ବାନ୍ଧିଲେ ହରି ସିଂ। ଅଳ୍ପ ଦରମାକୁ କଟକ ରହଣି ନିଜ ପେଟରୁ କାଟି ସେ ଗୋପାଳର ପଢ଼ା ଖର୍ଚ୍ଚ ଯୋଗାଇବାକୁ କେବେ ପଛାଉ ନଥିଲେ। ଶେଷକୁ ଅଧା ବୟସରେ ଗୋପାଳର ମା ଆରପାରିକୁ ଚାଲିଗଲାରୁ ନିଜେ ବାପା ଆଉ ମା ଉଭୟ ହୋଇ ଗୋପାଳକୁ ମଣିଷ କରି ଚାଲିଲେ। ଗୋପାଳର ଉଚ୍ଚଶିକ୍ଷା ସରିବା ଆଗରୁ ନିଜ ଚାକିରି ସରିଯାଉଥିବାରୁ ଅଫିସରଙ୍କୁ ଅନୁନୟ ବିନୟ କରି ସେମାନଙ୍କୁ ଅକୁଣ୍ଠ ସେବା ଯତ୍ନ ଯୋଗାଇ ଚାକିରି 2 ବର୍ଷ ବଢ଼ାଇଲେ। ଶେଷକୁ ସେ ସଫଳ ହେଲେ। ପୁଅ ଗୋପାଳ ହୋଇପାରିଲା ଡାକ ଅଫିସର, ଡାକ ମୁନ୍ସି। ପ୍ରତିଟି ପିତାମାତାଙ୍କର ଏମିତି ପ୍ରୟାସ ଥାଏ ନିଜ ସନ୍ତାନ ପାଇଁ। କେବଳ ଅଭାବୀ ପରିବାରରେ ନୁହେଁ, ଅବସ୍ଥାପନ୍ନ ପରିବାରରେ ମଧ୍ୟ ଏହି ରୀତି ଦେଖାଯାଏ। ଏଥିରୁ ସ୍ପଷ୍ଟ ହୋଇଉଠେ ଯେ ପିତାମାତାଙ୍କର ସମସ୍ତ ପ୍ରୟାସ ନିଜ ସନ୍ତାନ ସନ୍ତତିଙ୍କ ପାଇଁ ସମର୍ପିତ ହୋଇଥାଏ। ସନ୍ତାନଟିକୁ ବଞ୍ଚିବା, ବଢ଼ିବା, ଉପଯୁକ୍ତ କରି ଗଢ଼ି ତୋଳିବାରେ ପିତାମାତା ଯେ କେତେ ତ୍ୟାଗ ସ୍ୱୀକାର କରନ୍ତି ତାହା ବୁଝିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ସନ୍ତାନର ଲାଳନ ପାଳନରୁ ସେମାନେ କୌଣସି ଆଳରେ ବିଚ୍ୟୁତ ହୁଅନ୍ତି ନାହିଁ। ଏପରିକି ନିଜଠୁ ଜନ୍ମିତ ଜଣେ ଜଣେ ଅପଙ୍ଗ ପିଲାର କିମ୍ବା ବ୍ୟାଧିଗ୍ରସ୍ତ ପିଲାର କଷ୍ଟସାଧ୍ୟ ଯତ୍ନକୁ ପିତାମାତା ସାରା ଜୀବନ ବୋଝ ପରି ବୋହି ଚାଲନ୍ତି। ଏହିଭଳି ସାଲିସବିହୀନ ସେବା ପାଇଁ ପିତାମାତା ଜଣେ ସନ୍ତାନଠାରେ ଚଳନ୍ତି ଦେବତା ସଦୃଶ। ଏକଥା ଆମ ସଭ୍ୟତାର ଆଦିକାଳରୁ ବେଦ ଉପନିଷଦରେ ଦର୍ଶାଇ କୁହାଯାଇଛି, ମାତୃଦେବ ଭବ, ମାଙ୍କୁ ଦେବତା ଜ୍ଞାନ କର, ପିତୃଦେବ ହବ, ପିତାଙ୍କୁ ଦେବତା ଜ୍ଞାନ କର। ଗଣେଶ କାର୍ତ୍ତିକଙ୍କ ବିଶ୍ୱଭ୍ରମଣ ଉପାଖ୍ୟାନରେ ପିତାମାତାଙ୍କୁ ସାରା ଜଗତର ଶ୍ରେଷ୍ଠତ୍ୱ ଦିଆଯାଇଛି। ବାପାଙ୍କ ସ୍ନେହ ଆକାଶ ଭଳି ପ୍ରଶସ୍ତ ଆଉ ଉଦାର, ମାଆର ମମତା ସ୍ୱର୍ଗଠାରୁ ବି ଅଧିକ ଉଚ୍ଚତର। ଇଂରାଜୀରେ କଥାଟିଏ ଅଛି, ଦେୟାର ଇଜ୍ ନୋ ଫ୍ରେଣ୍ଡସିପ୍ ନୋ ଲଭ୍ ଲାଇକ୍ ଦେଟ୍ ଅଫ୍ ଦି ପ୍ୟାରେଣ୍ଟ ଫର୍ ଦି ଚାଇଲ୍ଡ। ପ୍ରକୃତରେ ଏ ସଂସାରରେ ପିତାମାତାଙ୍କଠାରୁ ବନ୍ଧୁ କେହି ନାହାନ୍ତି କି ପିତାମାତାଙ୍କ ସ୍ନେହରୁ ବଳି ସ୍ନେହ କେଉଁଠି ନାହିଁ। ଅନ୍ୟମାନଙ୍କଠାରୁ ସ୍ନେହ ଆଦାୟ କରାଯାଏ, ମାତ୍ର ପିତାମାତାଙ୍କ ସ୍ନେହ ସ୍ୱତଃ ନିଃସରଣ ହୁଏ। ଅନ୍ୟମାନଙ୍କ ସ୍ନେହରେ କିଛି ନା କିଛି ସ୍ୱାର୍ଥ ଥାଏ, ହେଲେ ପିତାମାତାଙ୍କ ସ୍ନେହ ନିଃସ୍ୱାର୍ଥ। ନିଜ ସନ୍ତାନ ପାଇଁ କେହି ଯଦି ଜୀବନ ଦେବାକୁ ପ୍ରସ୍ତୁତ, ତେବେ ସେ ହେଉଛନ୍ତି ବାପା ମା। କେବଳ ମଣିଷ ନୁହେଁ, ଇତର ପ୍ରାଣୀମାନଙ୍କ ମଧ୍ୟରେ ମଧ୍ୟ ମହନୀୟ ମାତୃସ୍ନେହ ଦେଖାଯାଏ। ସେମାନେ ନିଜ ସନ୍ତାନକୁ ରକ୍ଷା କରିବା ପାଇଁ ଶତ୍ରୁ ସହିତ ଲଢ଼ି ମୃତ୍ୟୁକୁ ଆଦରି ନିଅନ୍ତି। ଏ ଦୁନିଆରେ ବାପା ମା ଡାକିବାର ସୌଭାଗ୍ୟ ଈଶ୍ୱରଙ୍କ ଆଶୀର୍ବାଦରୁ ମିଳିଥାଏ। ବାପା ମା ହେଉଛନ୍ତି ପିଲାର ନିର୍ଭର ତଥା ନିରାପଦ ଆଶ୍ରୟ, ଭରସାର ପୁଣ୍ୟଭୂମି। କଥାରେ ଅଛି, ବାପ ଥିଲା ପୁଅ ସଭାରେ ହାରେ ନାହିଁ। କାରଣ ସବୁଠି ସବୁ କ୍ଷେତ୍ରରେ ମୋ ପଛରେ ବାପା ମା ଅଛନ୍ତି ବୋଲି ଏକ ସାହସ ପିଲାଟିର ମନରେ ବସା ବାନ୍ଧି ରହିଥାଏ।
ପୁଅର ଦୋଷ ପାଇଁ ଆବଶ୍ୟକ କ୍ଷେତ୍ରରେ ବାପା କି ମା କ୍ଷମା।

ଲାଗି ନେଇ ସମସ୍ୟାର ସମାଧାନ କରନ୍ତି। ବାପା ମା ହେଉଛନ୍ତି ଘରର ଦାଣ୍ଡ କବାଟ। ଯେତେ ଯାହା ଆପତ୍ତି ଅଭିଯୋଗ ଘଟଣା ଅଘଟଣା ଆସେ ପ୍ରଥମେ ତାର ମୁକାବିଲା କରନ୍ତି ବାପା ମା। ପିଲାମାନଙ୍କୁ ସେ ନେଇ ମଥା ବଥେଇବାକୁ ପଡ଼େ ନାହିଁ। ବାପା ମାଆଙ୍କ ଅନୁପସ୍ଥିତିରେ ଖୁବ୍ ନିଃସଙ୍ଗ ହୋଇପଡ଼ନ୍ତି ସନ୍ତାନ ବର୍ଗ, କାରଣ ପ୍ରତ୍ୟେକଟି ଆବଶ୍ୟକ ବେଳେ ପିତାମାତା ହିଁ ପାଖରେ ଠିଆ ହୁଅନ୍ତି। ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ନାବିକ ସେଇମାନେ। ଗତ କିଛି ଦିନ ତଳେ କରୋନା ମହାମାରୀ ଆକ୍ରାନ୍ତ ହୋଇ ସାରା ପୃଥିବୀ ଯେତେବେଳେ ନିରବି ଗଲା, ସମସ୍ତ ରୋଜଗାରର ରାସ୍ତା ବନ୍ଦ ହେଲା, ସେତେବେଳେ ସମସ୍ତେ ନିଜ ନିଜ ପରିବାରରେ ଆବଦ୍ଧ ହେଲେ। ସେହି ସମୟରେ ପିତାମାତାମାନେ ନିଜ ପିଲାଙ୍କ ଭରଣ ପୋଷଣ ପାଇଁ, ଶିକ୍ଷା ପାଇଁ ଯେଉଁ କଷ୍ଟ ଉଠାଇଥିଲେ ତାହା ସମସ୍ତଙ୍କର ମନେଥିବ। ମୋଟାମୋଟି ଭାବରେ କହିହେବ ଯେ ସନ୍ତାନମାନଙ୍କ ପାଇଁ ପିତାମାତାଙ୍କ ସେବା ତ୍ୟାଗ ଅତୁଳନୀୟ। ଆମର ପ୍ରାଣଦାତା, ତ୍ରାଣକର୍ତ୍ତା, ଭାଗ୍ୟ ବିଧାତା, ସ୍ନେହମମତାର ମୂର୍ତ୍ତିମନ୍ତ ରୂପ ପିତାମାତାଙ୍କୁ ସମ୍ମାନ ଜଣାଇବା, ସେବା କରିବା ଆମର ପରମ କର୍ତ୍ତବ୍ୟ। ହେଲେ ପ୍ରାୟ ଏକବିଂଶ ଶତାବ୍ଦୀରେ ପୃଥିବୀ ପାଦ ଦେଉ ଦେଉ ପାରିବାରିକ ସମ୍ପର୍କରେ ବିପର୍ଯ୍ୟୟ ଦେଖାଦେଇଛି। ଭୋଗବିଳାସ ସର୍ବସ୍ୱ ମଣିଷ ଅଧିକ ରୋଜଗାର ଆଳରେ ପରିବାରରୁ ବିଚ୍ଛିନ୍ନ ହୋଇ ଏକକ ଜୀବନଯାପନ କରୁଛନ୍ତି। ବୃଦ୍ଧ ପିତାମାତାଙ୍କୁ ବୋଝ ବୋଲି ମନେ କରି ଅବହେଳା କରୁଛନ୍ତି। ଦିନକୁ ଦିନ ବାର୍ଦ୍ଧକ୍ୟ ଘୋର ଅବହେଳାର ଶିକାର ହୋଇଚାଲିଛି। ବୃଦ୍ଧ ପିତାମାତାଙ୍କ ପାଇଁ ଖୋଜା ପଡ଼ୁଛି ବୃଦ୍ଧାଶ୍ରମ। କେତେକ କ୍ଷେତ୍ରରେ ସନ୍ତାନ ସନ୍ତତି ଥାଉ ଥାଉ ପିତାମାତା ଭିକ୍ଷାବୃତ୍ତି କରୁଛନ୍ତି। ଏହି ଅଶୁଭ ଦିଗ ପ୍ରତି ବିଶ୍ୱବାସୀଙ୍କୁ ସଚେତନ ଓ ସତର୍କ କରାଇବା ପାଇଁ ଜାତିସଂଘ 2012 ମସିହାଠାରୁ ଜୁନ୍ 1 ତାରିଖକୁ ମାତୃପିତୃ ଦିବସ ବା ଇଣ୍ଟରନ୍ୟାସନାଲ ପ୍ୟାରେଣ୍ଟସ୍ ଡେ ଭାବରେ ଘୋଷଣା କରିଛି। ପିତୃମାତୃ ସମ୍ପର୍କରୁ ତଥା ପାରିବାରିକ ସମ୍ପର୍କରୁ ବିଚ୍ଛିନ୍ନ ନ ହେବାକୁ ଏହି ଦିବସଟି ନିବେଦନ ଜଣାଏ। ପରିବାରରୁ ବିଚ୍ଛିନ୍ନ ହେବା ମଣିଷ ପାଇଁ କେବେ ବି ଶୁଭଦାୟକ ନୁହେଁ। ପାରିବାରିକ ସମ୍ପର୍କ ଦୃଢ ରହିଲେ ମଣିଷର ଟେନସନ୍ ବଢ଼େ ନାହିଁ, ଅନେକ ବିପଦ ଆପଦରେ ନିକଟ ସମ୍ପର୍କୀୟଙ୍କ ସହଯୋଗ ମିଳେ। ଉଦାହରଣ ଛଳରେ କୁହାଯାଇପାରେ ଯେ ଝାଡୁଟିଏ ବନ୍ଧା ଥିବା ଅବସ୍ଥାରେ ଅଳିଆକୁ ସଫା କରିପାରେ, ମାତ୍ର ଥରେ ଖୋଲିଯାଇ ବିଚ୍ଛିନ୍ନ ହୋଇଗଲେ ନିଜେ ଅଳିଆ ପାଲଟିଯାଏ। ଏଣୁ ପରିବାରକୁ ଭଲ ପାଇବା ଅର୍ଥ ପିତାମାତାଙ୍କ ସ୍ନେହ ସମ୍ପର୍କର ଡୋରିରେ ଆବଦ୍ଧ ରହିବା। ଏହାଦ୍ୱାରା ଆଗାମୀ ପିଢ଼ିକୁ ମଧ୍ୟ ଆମ ସେବା ପାଇଁ ପ୍ରସ୍ତୁତ କରିପାରିବା। ଏଣୁ ସମଗ୍ର ମଣିଷ ଜାତିର ମଙ୍ଗଳ ପାଇଁ ପ୍ରତିବର୍ଷ ଜୁନ୍ 1 ତାରିଖକୁ ମହତ୍ତ୍ୱପୂର୍ଣ୍ଣ କରି ତୋଳିବା। ଏହି ଦିନ ଯେତେ ଦୂରରେ ଥିଲେ ମଧ୍ୟ ଘରକୁ ଫେରିବା, ପିତାମାତାଙ୍କ ସହିତ ଏହି ଦିନଟି ବିତାଇବା, ସେମାନଙ୍କୁ ସ୍ନେହ ସମ୍ମାନ ଜଣାଇବା, ସେମାନଙ୍କ ତ୍ୟାଗ ଓ ସେବାର ଗୁଣଗାନ କରିବା, କୃତଜ୍ଞତା ପ୍ରଦର୍ଶନ କରିବା, ସ୍କୁଲ କଲେଜର ପିଲାଙ୍କ ମଧ୍ୟରେ ଆଲୋଚନା ସଭା, ପିତାମାତା ପରିବାରକୁ ନେଇ ବକ୍ତୃତା ପ୍ରବନ୍ଧ ଆଦି ଆୟୋଜନ କରାଇବା, ବିଭିନ୍ନ ଗଣମାଧ୍ୟମରେ ଏ ନେଇ କାର୍ଯ୍ୟକ୍ରମମାନ ଉପସ୍ଥାପନ କରିବା। ଏହାଦ୍ୱାରା ମଧୁମୟ ପାରିବାରିକ ବାତାବରଣ ଫେରିବାର ପଥ ପରିଷ୍କାର ହୋଇପାରିବ। ଆମର ମନେ ରଖିବା ଉଚିତ, ଆକାଶଠୁ ବଡ଼ ପିତା, ସ୍ୱର୍ଗଠୁ ମାତା, ଅମୃତଠୁ ବଳି ତାଙ୍କ ସ୍ନେହ ମମତା।

0: ବାଡ଼ି ବଗିଚାରେ ଯେଉଁ ଫଳ ମିଳିଥାଏ ତାହା ତ ନିଶ୍ଚିତ ରୂପେ ସୁସ୍ୱାଦୁ ଆଉ ଆମ ଦେହ ପାଇଁ ଖୁବ୍ ଉପଯୋଗୀ। ଆମ ଦେହ ଖରାପ ହୋଇଥିଲା ବେଳେ ବି ଆମକୁ ଫଳ ଖାଇବାକୁ ସମସ୍ତେ ପରାମର୍ଶ କରନ୍ତି। ତେବେ ଏହି ଫଳରେ କଣ ସବୁ ଔଷଧୀୟ ଗୁଣ ରହିଛି ଆଜି ଏ ସମ୍ପର୍କରେ ଜାଣିବା, କହୁଛନ୍ତି ଡକ୍ଟର ଅର୍ଚ୍ଚନା ପାଣିଗ୍ରାହୀ।
1: ସମଗ୍ର ଜୀବଜଗତ ପାଇଁ ଗଛର ଅନେକ ଅବଦାନ ରହିଛି, ସେଥିମଧ୍ୟରୁ ଫଳ ହେଉଛି ଅନ୍ୟତମ। ତଟକା ଓ ଶୁଖିଲା ଫଳ ମଣିଷ ଓ ଅନ୍ୟାନ୍ୟ ତୃଣଭୋଜୀ ପଶୁପକ୍ଷୀଙ୍କର ଖାଦ୍ୟ ଅଟେ। ଫଳ ଭିତରେ ଯଥେଷ୍ଟ ଖଣିଜ ପଦାର୍ଥ, ଭିଟାମିନ, ଏନଜାଇମ୍ ଆଦି ଥାଏ। ଫଳ ଶରୀରର ହଜମ କ୍ରିୟାରେ ଯଥେଷ୍ଟ ସାହାଯ୍ୟ କରେ। ଏହା ସଙ୍ଗେ ସଙ୍ଗେ ଏହା ରକ୍ତ ପରିଷ୍କାର ଓ ପାକନଳୀ ପରିଷ୍କାରରେ ମଧ୍ୟ ସାହାଯ୍ୟ କରିଥାଏ। ଯେଉଁ ଲୋକ ତଟକା ଫଳ ପ୍ରତିଦିନ ଅଭ୍ୟାସ କରି ଖାଇବ ତାହାର ସ୍ୱାସ୍ଥ୍ୟ ଭଲ ରହିବ। ଆହୁରି ମଧ୍ୟ ଅପ୍ରାକୃତିକ ଖାଦ୍ୟ ଖାଇ ଅସୁସ୍ଥ ହେଲେ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ହୋଇଥାଏ। ତେଣୁ ତଟକା ଓ ସଜ ଫଳ କେବଳ ଭଲ ଖାଦ୍ୟ ନୁହେଁ, ଏହା ଏକ ଔଷଧ ଭାବରେ ମଧ୍ୟ କାର୍ଯ୍ୟ କରେ। ଏହି ରୋଗାକ୍ରାନ୍ତ ହେଲେ ଆମେ ତାକୁ ନାନା ପ୍ରକାର ଫଳ ଖାଇବାକୁ ଦେଉ। ତାର କାରଣ ହେଲା, ଫଳ ଦେହର ଶକ୍ତି ବଢ଼ାଇବା ସଙ୍ଗେ ସଙ୍ଗେ ଔଷଧ ପରି ମଧ୍ୟ କାମ କରେ। ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ପ୍ରକାରର ଫଳ ଯଥା ଆମ୍ବ, ପଣସ, କଦଳୀ, ଲିଚୁ, କମଳା, ଅମୃତଭଣ୍ଡା, ସପୁରି, ସେଓ, ସପେଟା, ଜାମୁକୋଳି, ପିଜୁଳି, ନାନା ରକମର କୋଳି, ଅଙ୍ଗୁର, ଡିମିର, ଲେମ୍ବୁ, ବାତାପି, ଡାଳିମ୍ବ ଆଦି ମିଳିଥାଏ। କାଜୁବାଦାମ, ପେସ୍ତା ବାଦାମ, ବାଦାମ, କିସମିସ୍ ଆଦି ଶୁଖିଲା ଫଳ ମଧ୍ୟ ଆମେ ଖାଇଥାଉ। ଏହା ବ୍ୟତୀତ କେତେକ ପନିପରିବା ଯଥା କାକୁଡ଼ି, ବିଲାତି, ଗାଜର, ମୂଳା ଆଦିକୁ ଆମେ ଫଳ

ଭଳି କଞ୍ଚା ଖାଇଥାଉ। ପୁରାକାଳରେ ମୁନିଋଷିମାନେ ବଣ ଜଙ୍ଗଲରେ ଫଳ ଖାଇ ବଞ୍ଚୁଥିଲେ। ପ୍ରକୃତିଜାତ ଫଳରେ ନାନା ଔଷଧୀୟ ଗୁଣ ଭରି ରହିଛି, ତେଣୁ ଫଳ ଖାଇବା ଦ୍ୱାରା ଆମେ ଅନେକ ଲାଭ ପାଇଥାଉ। ଫଳ ଆମ ଶରୀରରେ ଜଳୀୟ ଅଂଶ ବଢ଼ାଇଥାଏ, ଫଳ ରସ ପିଇବାକୁ ଭଲ ଲାଗେ। ଏହା ମୁଖରୋଚକ ଅଟେ। ଏହା ଶରୀରକୁ ଶର୍କରା ଓ କେତେକ ଖଣିଜ ପଦାର୍ଥ ମଧ୍ୟ ଯୋଗାଇଥାଏ। ଫଳରସ ପିଇଲେ ସତେଜ ଲାଗେ ଓ ଶରୀରରେ ଶକ୍ତି ବଢ଼େ। ଫଳରେ ଥିବା ତନ୍ତୁଜାତୀୟ ପଦାର୍ଥ ଦ୍ୱାରା ଶରୀରରୁ ମଳ ଓ ବର୍ଜ୍ୟବସ୍ତୁ ସବୁ ସହଜରେ ବାହାରିଯାଏ। ଆସନ୍ତୁ ନା ଆମେ କେତେଗୁଡ଼ିଏ ଫଳ ଯଥା ଲେମ୍ବୁ, ତରଭୁଜ, ଆମ୍ବ, ପିଜୁଳି, ଡାଳିମ୍ବ, ଜାମୁକୁଳି ଓ ଅଁଳାର ଔଷଧୀୟ ଗୁଣ ସମ୍ବନ୍ଧରେ କିଛି ଜାଣିବା। ଲେମ୍ବୁ ନାନା ପ୍ରକାରର ଅଛି। ଲେମ୍ବୁରେ ସାଇଟ୍ରିକ୍ ଅମ୍ଳ ଥାଏ। ଏହା ହଜମକାରକ ଓ ମୁଖରୋଚକ ଅଟେ। ଲେମ୍ବୁ ପାଣି ପିଇଲେ ଦେହରେ ଶକ୍ତି ଆସେ। ଏହା କ୍ଳାନ୍ତି ଦୂର କରେ ଓ ଶୀଘ୍ର ଶରୀରରେ ଶକ୍ତି ଦିଏ। ଥଣ୍ଡା ଜ୍ୱରରେ ଲେମ୍ବୁ ରସ ପାଣି ସହିତ, ବିଶେଷତଃ ଉଷୁମ ପାଣି ସହିତ ପିଇଲେ ରୋଗୀକୁ ଭଲ ଲାଗେ। ଶରୀରର ଉତ୍ତାପ କ୍ରମେ କମିଯାଏ। ଲେମ୍ବୁ ରସ ଖାଇବା ଦ୍ୱାରା ଛାତି ଧଡ଼ପଡ଼ ହେବା କମିଥାଏ। ନାଳଝଡ଼ାରେ ଲେମ୍ବୁ ରସ ପାଣିରେ ମିଶାଇ ପିଇଲେ ନାଳଝଡ଼ାରେ ଉପକାର ମିଳେ। ଡାଲି, ସୁପ୍ ଓ ପରିବା ତରକାରୀ ରାନ୍ଧିବା ପରେ ସେଥିରେ କିଛି ଲେମ୍ବୁ ରସ ଦେଇ ଖାଇଲେ ଏହା ସୁସ୍ୱାଦ ହେବା ସଙ୍ଗେ ସଙ୍ଗେ ସହଜରେ ହଜମ ହୁଏ। ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ରାତିରେ ଶୋଇବାକୁ ଯିବା ସମୟରେ ଲେମ୍ବୁ ରସ ମିଶାଇ ପିଇଲେ ସକାଳେ ଝାଡ଼ା ପରିଷ୍କାର ହୁଏ। ବାନ୍ତି ଓ ଅଜୀର୍ଣ୍ଣରେ ଏହା ଭଲ କାମ ଦିଏ। ଏଥିପାଇଁ ଲେମ୍ବୁ ରସ, ଚିନି ଓ ପାଣି ମିଶାଇ ପିଇବାକୁ ହୁଏ। ଲେମ୍ବୁ ରସ ସହିତ କିଛି ଲୁଣ, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ ଓ ଧଣିଆ ଗୁଣ୍ଡ ମିଶାଇ ମଝିରେ ମଝିରେ ପିଇଲେ କ୍ଷୁଧା ବୃଦ୍ଧି ହୁଏ। ପେଟରେ କୃମି ଆଦି ହେଉଥିଲେ ଲେମ୍ବୁ ରସ ସେମାନଙ୍କୁ ନଷ୍ଟ କରେ। ମୁଣ୍ଡବାଳରେ ଉକୁଣି ହୋଇଥିଲେ ଲେମ୍ବୁ ରସ ଓ ରସୁଣକୁ ବାଟି ଲଗାଇଲେ ଉକୁଣି ମରିଯାଆନ୍ତି। ମଦ, ଅଫିମ, ଭାଙ୍ଗ, ଗଞ୍ଜା ଆଦି ନିଶାଦ୍ରବ୍ୟ ଅଧିକ ଖାଇଥିଲେ ଲେମ୍ବୁ ରସ ପିଆଇଲେ ବାନ୍ତି ହୋଇ ତାହା ବାହାରିଯାଏ। ଅଧିକ ଚର୍ବି ଜାତୀୟ ଖାଦ୍ୟ ଅଜୀର୍ଣ୍ଣ ହୋଇଥିଲେ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅଜୀର୍ଣ୍ଣ ଭଲ ହୁଏ। ଲେମ୍ବୁରେ ଭିଟାମିନ୍ ଏ, ବି ଓ ସି ବିଭିନ୍ନ ପରିମାଣରେ ଅଛି। ସ୍ତ୍ରୀ ଲୋକମାନଙ୍କର ଗର୍ଭର ପ୍ରଥମ 4 ମାସ ମଧ୍ୟରେ ହେଉଥିବା ବାନ୍ତିର ଉପଶମ ପାଇଁ ଲେମ୍ବୁ ସାହାଯ୍ୟ କରିଥାଏ। ଅର୍ଶ ରୋଗରେ ରକ୍ତ ପଡ଼ୁଥିଲେ ଲେମ୍ବୁ ରସ ସହ କିଛି ଗାଈ କ୍ଷୀର ଖାଇଲେ ତାହା ଭଲ ହୋଇଥାଏ। ପାଚିଲା ଓ ତଟକା ତରଭୁଜର ବହୁତ ଔଷଧୀୟ ଗୁଣ ଅଛି। ଏହା ପୁଷ୍ଟିକର ଓ ଶରୀରକୁ ଶକ୍ତି ଦିଏ। ଏହାର ପରିସ୍ରା ଓ ଝାଡ଼ାକାରୀ ଗୁଣ ଅଛି। ଏହା ମଧ୍ୟ ଶରୀରର ଅଧିକ ଉଷ୍ମତାକୁ ଦୂର କରେ ଓ ଶରୀରକୁ ଥଣ୍ଡା ରଖେ। ସାଧାରଣତଃ ଆଜିକାଲି ଚଳନୀ ଅନୁସାରେ ଖାଦ୍ୟଦ୍ରବ୍ୟର ନୂତନ ବ୍ୟବହାର ଯୋଗୁଁ ସମାଜରେ ବହୁ ଲୋକ କଷ୍ଟକାଠିନ୍ୟ ଭୋଗନ୍ତି। ଏହାଫଳରେ ନାନା ରୋଗ ସୃଷ୍ଟି ହୁଏ। ତରଭୁଜ ଖାଇଲେ ଝାଡ଼ା ପରିଷ୍କାର ହେବ ଓ ପରିସ୍ରା ମଧ୍ୟ ଭଲ ହେବ, ତାହେଲେ ଦେହ ସୁସ୍ଥ ରହିବ। ସାଧାରଣତଃ ଅର୍ଶ ରୋଗରେ ମଳ କଠିନ ହୋଇ ବାହାରକୁ ବାହାରି ନାହିଁ। ଏହା ବହୁତ କଷ୍ଟଦାୟକ, ତେଣୁ ମଳାଶୟରେ ବହୁତ ମଳ ଜମି ରହେ। ଏହି ଅବସ୍ଥାରେ ତରଭୁଜ କିଛି ଦିନ ଖାଇଲେ ଏହା ମଳକୁ ଆବଦ୍ଧ କରେ ଓ ସହଜରେ ବାହାରକୁ ବାହାର କରିଦିଏ। ନାଳଝଡ଼ାର ପ୍ରଥମ ଅବସ୍ଥାରେ ତରଭୁଜ ସହିତ କିଛି ଅଦା, ଜିରା ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ କିଛି ଲୁଣ ମିଶାଇ ଖାଇଲେ ହଜମ ଶକ୍ତି ବଢ଼େ। ଏହାଦ୍ୱାରା ନାଳଝଡ଼ା ବନ୍ଦ ହୁଏ। ସେହିପରି ତରଳ ଝାଡ଼ା ମଧ୍ୟ ତରଭୁଜ ବନ୍ଦ କରିଥାଏ। ଆମ୍ବରେ ଭିଟାମିନ୍ ଏ, ବି ଓ ସି ରହିଥାଏ। ଏହା ଶରୀରର ବହୁତ ଉପକାର କରେ। ଶରୀରକୁ ଏହା ଶକ୍ତି ଯୋଗାଇଥାଏ। ଏହା ଖାଦ୍ୟରେ ରୁଚି ବଢ଼ାଏ ଏବଂ ପାକକ୍ରିୟାରେ ସାହାଯ୍ୟ କରେ। ଖାଦ୍ୟରେ ଅରୁଚି ହୋଇଥିଲେ ଏହା ରୁଚି ବଢ଼ାଏ। ଏହା ମଧ୍ୟ କ୍ଷୁଧାବର୍ଦ୍ଧକ ଅଟେ। ତାଜା ପାଚିଲା ଆମ୍ବର 50 ଗ୍ରାମ ତାଜା ରସରେ 20-25 ଗ୍ରାମ ମିଠା ଦହି ତଥା 1 ଚାମଚ ଶୁଣ୍ଠି ଗୁଣ୍ଡ ମିଶାଇ ଦିନରେ 2-3 ଥର ଦେବା ଦ୍ୱାରା କିଛି ଦିନରେ ପୁରୁଣା ସଂଗ୍ରହିଣୀ ଭଲ ହୋଇଥାଏ। ଆମ୍ବର ଚୋପା ଓ ପତ୍ରକୁ ସମାନ ଭାଗରେ ବାଟି ପାଣିରେ ରଖିବା ବା କୁଳି କରିବା ଦ୍ୱାରା ଦାନ୍ତ ଓ ମାଢ଼ି ଦୃଢ଼ ହୋଇଥାଏ। କଞ୍ଚା ଆମ୍ବର ଚୋପା ଓ ପତ୍ରକୁ ବାଟି ତେଲରେ ମିଶାଇ ଖରାରେ କିଛି ଦିନ ବସାଇବା। ଏହି ତେଲକୁ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୁଏ। ତାଜା କଅଁଳ ଆମ୍ବ ପତ୍ର 10ଟି ଓ କଳା ଗୋଲମରିଚ 2-3ଟିକୁ ବାଟି ବଟିକା ତିଆରି କରିବା। ଏହା ବ୍ୟବହାର କରିବା ଦ୍ୱାରା ଝାଡ଼ା ବାନ୍ତି ବନ୍ଦ ହୋଇଥାଏ। ମିଠା ଆମ୍ବ ରସ 250 ଗ୍ରାମ, ଘିଅ 40 ଗ୍ରାମ, ମିଶ୍ରି 100 ଗ୍ରାମ ଏହି 3ଟିକୁ ମିଶାଇ ଖାଇବା ଦ୍ୱାରା ଭସ୍ମକ ରୋଗ ଭଲ ହୋଇଥାଏ। କଞ୍ଚା ଆମ୍ବ କୋଇଲିର ଗୁଣ୍ଡକୁ ଦହି ବା ପାଣି ସହିତ ସକାଳେ ଓ ସନ୍ଧ୍ୟାରେ ସେବନ କଲେ ଫିତାକୃମି ଭଲ ହୋଇଥାଏ। ପ୍ରତିଦିନ ସକାଳେ ମିଠା ଆମ୍ବ ରସରେ ଶୁଣ୍ଠି, ଖଜୁରୀ ଓ କ୍ଷୀର ମିଶାଇ ସିଝାଇ ପିଇବା ଦ୍ୱାରା ଶରୀର ପୃଷ୍ଟ ହୋଇଥାଏ। ପିଜୁଳି ଶୋଷ ଦୂର କରେ, ହୃତ୍ପିଣ୍ଡକୁ ବଳ ଦିଏ, କୃମି ନଷ୍ଟ କରେ ଓ ବାନ୍ତି ଦୂର କରିଥାଏ। ଏହା ପେଟ ସଫା କରେ ଓ କଫକୁ ତରଳାଇ ପରିଷ୍କାର କରେ।
ପିଜୁଳିର ମଞ୍ଜି ବାହାର କରି ଏହାକୁ ଚୁନାଚୁନା କରି କାଟି ଚିନି ମିଶାଇ ମନ୍ଦ

0: ପାଞ୍ଚରେ ବସାଇ ଚଟଣି ତିଆରି କରନ୍ତୁ। ଏହି ଚଟଣି ହୃତ୍ପିଣ୍ଡ ପାଇଁ ଅତି ହିତକାରୀ। ଏହା ମଧ୍ୟ କଷ୍ଟବଦ୍ଧତା ଦୂର କରିଥାଏ। ଅଧିକ କଫ ପଡ଼ୁଥିଲେ ଓ କାଶ ଅଧିକ ହେଉଥିଲେ, ମଳ ସଫା ହେଉନଥିଲେ, ଅଳ୍ପ ଅଳ୍ପ ଜ୍ୱର ରହୁଥିଲେ, ଭଲ ତାଜା ପିଜୁଳିକୁ ନିଜ ଇଚ୍ଛା ଅନୁସାରେ ଖାଆନ୍ତୁ। ଯଦି ସାଧାରଣ ଥଣ୍ଡା କାଶ ହୋଇଥିବ, ତେବେ ଦରପାଚିଲା ପିଜୁଳିକୁ ନିଆଁରେ ପୋଡ଼ି ସେଥିରେ ଲୁଣ ମିଶାଇ ଖାଇବା ଦ୍ୱାରା ଲାଭ ହୋଇଥାଏ। ଶୁଖିଲା କାଶ ହୋଇଥିଲେ, କଫ ବାହାରୁ ନଥିଲେ, ସକାଳେ ଗୋଟିଏ ତାଜା ପିଜୁଳିକୁ ନ କାଟି ଚୋବାଇ ଚୋବାଇ ଖାଇବା ଦ୍ୱାରା କାଶ ଭଲ ହୋଇଥାଏ। ସକାଳେ ଜଳଖିଆ କରିବା ସମୟରେ ପିଜୁଳିକୁ ଗୋଲମରିଚ, କଳା ଲୁଣ ଏବଂ ଅଦା ସହିତ ଖାଇବା ଦ୍ୱାରା ଅଜୀର୍ଣ୍ଣ, ଗ୍ୟାସ, ପେଟ ଫୁଲିବା ଓ କଷ୍ଟବଦ୍ଧତା ଜନିତ ଯନ୍ତ୍ରଣା ଦୂର ହୋଇ ଭୋକ ବଢ଼ିଥାଏ। କଞ୍ଚା ପିଜୁଳିକୁ ପାଣିରେ ସିଝାଇ ଖୁଆଇବା ଦ୍ୱାରା ଅଜୀର୍ଣ୍ଣ ଝାଡ଼ା ଭଲ ହୁଏ। ପିଜୁଳିର କମଳ ପତ୍ରକୁ ପାନ ଭଳି ଚୋବାଇବା ଦ୍ୱାରା ପାଟିର ଛାଲ ମଧ୍ୟ ଭଲ ହୋଇଥାଏ। ଡାଳିମ୍ବ ସର୍ବତ 20-25 ମିଲିଲିଟର ପ୍ରତିଦିନ ସେବନ କଲେ ହୃତ୍ପିଣ୍ଡ ରୋଗରେ ଲାଭ ମିଳେ। ଭଲ ଭାବରେ ପାଚିଥିବା ଡାଳିମ୍ବ ଦାନାର ରସ 10 ଗ୍ରାମରେ ଜିରା ଭଜା ଓ ଗୁଡ଼ ମିଶାଇ ଦିନରେ 2-3 ଥର ସେବନ କଲେ ଅଜୀର୍ଣ୍ଣ ଶୀଘ୍ର ଦୂର ହୁଏ। ମିଠା ଡାଳିମ୍ବ ରସରେ ମହୁ ମିଶାଇ ପିଇଲେ ଅରୁଚି ଦୂର ହୁଏ। କେବଳ ଡାଳିମ୍ବ ଚୋପାକୁ ଚୁଷିବା ଦ୍ୱାରା ମଧ୍ୟ କାଶରେ ଲାଭ ମିଳିଥାଏ। ଅଧିକ ଦୁର୍ବଳତା ରହୁଥିଲେ ଡାଳିମ୍ବ ରସ ପିଇଲେ ଲାଭ ମିଳେ। ଉଷୁମ ଡାଳିମ୍ବ ରସରେ ଚିନି ମିଶାଇ ପିଇଲେ ବାନ୍ତିରେ ବହୁତ ଉପକାର ମିଳିଥାଏ। ଗର୍ଭବତୀ ସ୍ତ୍ରୀର ହୃତ୍ପିଣ୍ଡ ଦୁର୍ବଳ ହୋଇଥିଲେ ମିଠା ଡାଳିମ୍ବ ଦାନା ଖାଆନ୍ତୁ। ଡାଳିମ୍ବ ଚୋପାର ଚୂର୍ଣ୍ଣ 2-3 ଗ୍ରାମକୁ ସକାଳେ ସନ୍ଧ୍ୟାରେ ତାଜା ପାଣି ସହିତ ସେବନ କରିବା ଦ୍ୱାରା ଅଜୀର୍ଣ୍ଣ ଝାଡ଼ା ଓ ନାଳ ଝାଡ଼ା ଭଲ ହୋଇଥାଏ। ଡାଳିମ୍ବକୁ ଚୋପା ସହିତ ଛେଚି ରସ ବାହାର କରି ଏଥିରେ ଚିନି ମିଶାଇ ପିଆଇବା ଦ୍ୱାରା ପିତ୍ତଜନିତ ବାନ୍ତି, କୁଣ୍ଡିଆ ଓ ଥକାପଣରେ ଲାଭ ହୋଇଥାଏ। ଦାନ୍ତର ପାଇରିଆ ସମସ୍ୟାରେ ପାଚିଲା ଜାମୁକୁଳିର ରସକୁ ପାଟିରେ ପୂରାଇ ଭଲ ଭାବରେ କୁଳି କଲେ ପାଇରିଆ ଠିକ୍ ହୋଇଥାଏ। ଜାମୁକୁଳିର ଶୁଖିଲା ମଞ୍ଜିର ଗୁଣ୍ଡ ସେବନ ଦ୍ୱାରା ମଧୁମେହରେ ଲାଭ ମିଳେ। 10-15 ମିଲିଲିଟର ଜାମୁକୁଳି ରସରେ 2 ଚାମଚ ମହୁ ମିଶାଇ ସେବନ କଲେ ଜଣ୍ଡିସ୍ ଓ ରକ୍ତବିକାରରେ ଲାଭ। ଜାମୁକୁଳି ରସରେ ସୈନ୍ଧବ ଲୁଣ ମିଶାଇ ଦିନରେ 2-3 ଥର କିଛି ଦିନ ପର୍ଯ୍ୟନ୍ତ ଲଗାତାର ସେବନ କଲେ ମୂତ୍ରାଶୟ ପଥିରୀରେ ଲାଭ ମିଳେ। ଲିଭରର ଦୁର୍ବଳତା ଓ ଜଣ୍ଡିସ୍ ଦୂର କରିବା ପାଇଁ ଅଁଳା ଓ ମହୁର ଚଟଣି ତିଆରି କରି ସକାଳେ ଓ ସନ୍ଧ୍ୟାରେ ଖାଇବା ଉଚିତ। ଅର୍ଶ ସମସ୍ୟାରେ ଅଧିକ ରକ୍ତସ୍ରାବ ହେଉଥିଲେ 3-8 ଗ୍ରାମ ଅଁଳା ଚୂର୍ଣ୍ଣ ଦହି ସହିତ ମିଶାଇ ଦିନରେ 2-3 ଥର ସେବନ କରିବା ଉଚିତ। ଅଁଳା ଚୂର୍ଣ୍ଣକୁ ରାତି ସମୟରେ ଘିଅ, ମହୁ ବା ପାଣି ସହିତ ସେବନ କଲେ ଆଖି, କାନ, ନାକ ଆଦିର ଶକ୍ତି ବୃଦ୍ଧି ପାଇଥାଏ ଓ ଜଠରାଗ୍ନି ତୀବ୍ର ହୋଇଥାଏ।
1: ହଁ ଭଉଣୀ, ଆମ ମଧ୍ୟରୁ ଅନେକ କର୍ମଜୀବୀ, ପ୍ରାୟ କହିବାକୁ ଗଲେ ସମସ୍ତେ ଆମେ କାମ କଲେ ଯାଇ ଆମର ସଂସାର ଚଳିଥାଏ। ଘରେ ହେଉ ଅବା ବାହାରେ ହେଉ କାମ କରିବାକୁ ପଡ଼େ। ଯେଉଁମାନେ ଘରେ ରହିକି ବି କିଛି କାମ କରୁଛନ୍ତି, ସେମାନେ ଯଦି ଠିକ୍ ସମୟରେ ଠିକ୍ କାମ ନ କରିବେ ତାହେଲେ ପିଲାମାନେ ବା ପରିବାର ଅନ୍ୟ ଲୋକମାନେ ଠିକ୍ ସମୟରେ ଖାଦ୍ୟ ଖାଇପାରିବେନି, ଠିକ୍ ସମୟରେ ବିଶ୍ରାମ ପାଇବେନି, ନିଜେ ମଧ୍ୟ ଠିକ୍ ସମୟରେ ଖାଦ୍ୟ ଖାଇପାରିବେନି କି ବିଶ୍ରାମ ପାଇବେ ନାହିଁ କିମ୍ବା ଅନ୍ୟାନ୍ୟ କାମ କରିପାରିବେ ନାହିଁ। ତେଣୁ କର୍ମଜୀବୀ ମହିଳା ହୁଅନ୍ତୁ ଅବା ଗୃହିଣୀ ହୁଅନ୍ତୁ, ଆମେ ସମସ୍ତେ ଏପରିକି ପିଲାମାନେ ମଧ୍ୟ ଯଦି ଠିକ୍ ସମୟରେ ଠିକ୍ କାମ କରିବା ତାହେଲେ କିଛି କାମ ବାକି ରହିବନି ଏବଂ ସୁରୁଖୁରୁରେ କିଛି କାମ ହେଇଯିବ। ତା ଛଡ଼ା କାମର ବୋଝ ରହିବନି। ଆମେ ଯେମିତି ଟାଇମ୍ରେ ଉଠିବା କଥା ବା ଟିକିଏ ଶୀଘ୍ର ଉଠି ପଡ଼ିଲେ ଅନେକ କାମ ସକାଳୁ ହେଇଯାଏ, ସକାଳ ଜଳଖିଆ ମଧ୍ୟ ଶୀଘ୍ର ପ୍ରସ୍ତୁତ ହେଇପାରେ। ଯଦି ଆମେ ଟିକିଏ ଅବହେଳା କରିଦେଉଛୁ ବା ଟିକିଏ ଡେରିରେ କରୁଛୁ, ବହୁତ ଗୁଡ଼ିଏ କାମ ପଡ଼ି ରହିଲା ପରି ଲାଗେ, ନିଜକୁ ବି ଭାରି ବ୍ୟସ୍ତ ଲାଗେ, ଏତେ ଗୁଡ଼ିଏ କାମ କେମିତି ସାରିବୁ। ତେଣୁ ଆମେ ଠିକ୍ ସମୟରେ ଉଠିବା, ଠିକ୍ ସମୟରେ ଶୋଇବା, ଏସବୁ ଯଦି କରିବା ତାହେଲେ ଅନେକ ଗୁଡ଼ିଏ କାମ ଠିକ୍ ଭାବରେ କରିପାରିବା। ଏଥିପାଇଁ ରାତିରେ ଠିକ୍ ସମୟରେ ଶୋଇବା ମଧ୍ୟ ଦରକାର ଆଉ ସେ ଅଭ୍ୟାସଟା ରଖିବା ଦରକାର, ଯାହାଫଳରେ ସକାଳୁ ଆମେ ଶୀଘ୍ର ଉଠିପାରିବା ଏବଂ ଆମର ଯାହା କାମ ରହିଛି ତାକୁ କରିପାରିବା। ବେଳେବେଳେ ବିଭିନ୍ନ ଅସୁବିଧା ତ ଘରେ ଥାଏ, ଯଦି ଘରେ ରୋଗୀ ଥାଆନ୍ତି କିମ୍ବା ଛୋଟ ପିଲା ଥାଆନ୍ତି, ବୟସ୍କ ଲୋକ ଥାଆନ୍ତି, ସେମାନେ ରାତିରେ ଯଦି ବାରମ୍ବାର ଉଠନ୍ତି, ସେମାନଙ୍କ ପାଇଁ ନିଜକୁ ଉଠିବାକୁ ପଡ଼େ, ତାହେଲେ ବି ଠିକ୍ ଭାବରେ ଶୋଇ ହୁଏନି ଏବଂ ଠିକ୍ ଭାବରେ ନ ଶୋଇଲେ ସକାଳୁ ଉଠିବାଟା କଷ୍ଟ ହୋଇଯାଏ। ତଥାପି ଆମକୁ ସେଇ ଅନୁସାରେ ନିଜକୁ ପ୍ରସ୍ତୁତ ରହିବା ପାଇଁ ପଡ଼ିବ, ଠିକ୍ ସମୟରେ କାମ କରିବା ପାଇଁ ପଡ଼ିବ, ଯାହାଫଳରେ କାମ ବାକି ରହିବନି ଏବଂ ଆମର ଯାହା ଦୈନନ୍ଦିନ କାର୍ଯ୍ୟ ସୁରୁଖୁରୁରେ ବି

0: ଏଥର ପୁଣି ଜଣେ ଗୃହିଣୀଙ୍କୁ ଭେଟିବା। କ'ଣ ନାଁଟା ଆପଣଙ୍କର?
1: ସୁଷମା ଆଚାର୍ଯ୍ୟ।
0: ଘରଟା କେଉଁଠି?
1: ବାରିପଦା।
0: ଏ ବାପାଙ୍କ ଘର ନା ଶାଶୁ ଘର ବି?
1: ହଁ, ଏଠି ଆମେ ଘର କରିକି ରହିଛୁ। ଶାଶୁ ଘର ହେଲା ପଟିସାରି।
0: ସେଟା କେଉଁ ବ୍ଲକରେ?
1: ପଟିସାରିଟା ବଡ଼ସାହି ବ୍ଲକ।
0: ବାପାଙ୍କ ଘରଟା?
1: ବୈଦପୁର ବଡ଼ସାହି ବ୍ଲକ।
0: ବାହାଘର କେତେ ବର୍ଷ ହେଲାଣି?
1: ବାହାଘର ହୋଇଗଲାଣି 14 ବର୍ଷ ହୋଇଗଲାଣି।
0: ଘରେ ସବୁ ଆଉ କିଏ କିଏ ଅଛନ୍ତି?
1: ଘରେ ଅଛନ୍ତି ଝିଅ ଗୋଟେ, ପୁଅ ଗୋଟେ, ଶାଶୁ।
0: ଆପଣ କ'ଣ ସମ୍ପୂର୍ଣ୍ଣ ରୂପେ ଗୃହିଣୀ ନା ବାହାରେ କିଛି କାମ?
1: ନା, ଗୃହିଣୀ।
0: ପିଲାମାନେ କେତେ ବଡ଼ ହେଲେଣି?
1: ଝିଅ କ୍ଲାସ୍ 9ରେ ପଢୁଛି, ପୁଅ କ୍ଲାସ୍ 2।
0: ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ତ ଅନେକ ଥିବ, ତଥାପି
1: ବାସ କାମ ସାରିଲା ପରେ ଛୁଆମାନଙ୍କୁ ଉଠେଇକି ସେମାନଙ୍କୁ ଟ୍ୟୁସନ୍ ପଠେଇବା, ରୋଷେଇ କାମ ସାରିବା, ରୋଷେଇ କାମ ସରିଲା ପରେ ପୁଣି ଛୁଆମାନେ ସେମାନଙ୍କ କଥା ଟିକେ ପାଠ ପଢେଇବା, ଟାଇମ୍ ଦେବା ଦରକାର।
0: ପିଲାମାନଙ୍କୁ ଆପଣ ନିଜେ
1: ପଢ଼ା? ନିଜେ ପଢ଼ାଏ। ଝିଅ ଏବେ ପଢୁଛି, ଟ୍ୟୁସନ୍ ପଢୁଛି, ପୁଅକୁ ନିଜେ ପଢ଼ାଏ। ସନ୍ଧ୍ୟା ଟାଇମ୍ଟା ମୁଁ ଦେଖିପାରେ।
0: ଆପଣଙ୍କ ସ୍ୱାମୀ କ'ଣ କରନ୍ତି?
1: ସିଏ ବସ୍ରେ କଣ୍ଡକ୍ଟର ଅଛନ୍ତି।
0: ସବୁଦିନେ ଘରେ ରୁହନ୍ତି?
1: ନା, ସିଏ ଘରେ ରୁହନ୍ତିନି, ମାସରେ 10-12 ଦିନ ଘରେ ରୁହନ୍ତି, ଡ୍ୟୁଟିରେ ଥାନ୍ତି।
0: ଆପଣଙ୍କୁ କୌଣସି କାମରେ ସେ ସହଯୋଗ କରିଦିଅନ୍ତି?
1: ହଁ, ଘର କାମରେ କିଛି କାମ ସାହାଯ୍ୟ କରନ୍ତି, ଘରେ ଯେଉଁ ସ୍ୱାମୀ ଥାନ୍ତି ସେ ସାହାଯ୍ୟ କରନ୍ତି କିଛି କାମ।
0: ଆପଣଙ୍କୁ କହିବା ପାଇଁ ପଡ଼େ ନା ନିଜ ଆଡ଼ୁ ଆପଣଙ୍କୁ ସାହାଯ୍ୟ ଦିଅନ୍ତି?
1: ନା, କହିବା ପାଇଁ ପଡ଼େ। ସେଇ ମାର୍କେଟିଂ ଟିକେ ନେଇଯାଆନ୍ତି କି କୌଣସି ଜିନିଷ ଆଣିଲା ବେଳେ ସାଙ୍ଗ ହେଇଯାଉ ଆମେ ଆଣିବା ପାଇଁ।
0: ଆପଣ ଯେତେବେଳେ ବୋହୂ ହେଇକି ଯାଇଥିବେ ଆପଣଙ୍କ ଶାଶୁଘରକୁ, ସେତେବେଳେ କେମିତିକା ପରିବେଶ ଥିଲା, କେତେ ଲୋକ ଥିବେ ଆପଣଙ୍କ?
1: ହଁ, ଆମର ବଡ଼ ଫ୍ୟାମିଲି ବହୁତ। ସେ ଶାଶୁ ଶ୍ୱଶୁର ବି ଥିଲେ ସେ ସମୟରେ, 150ର ଯା ଆଉ ଦେବର ପୁତ୍ରା ଝିଆରୀ ସମସ୍ତେ ରହୁଥିଲେ ସାଙ୍ଗରେ। ତାପରେ ଆମେ ଆସିଲୁ, ବାରିପଦାରେ ରହିଲୁ, ଆଉ ଜଣେ ଯାହା ବି ଥିଲେ ସିଏ ବି ବାରିପଦାରେ ଆସିକି ରହିଲେ। ତାପରେ ଶ୍ୱଶୁର ଚାଲିଗଲେ, ଶାଶୁ ବି ଏବେ ରହୁଛନ୍ତି

0: ଆପଣ ବଡ ବୋହୂ?
1: ନା, ମୁଁ 4 ନମ୍ବର।
0: କେତେ ଭାଇ?
1: ପାଞ୍ଚ ଭାଇ।
0: ଯୌଥ ପରିବାର ଲାଗୁଥିଲା?
1: ଯୌଥ ପରିବାରରେ ସମସ୍ତଙ୍କ ମନ ନେଇ ଚଳିବା ପାଇଁ ପଡୁଥିଲା। ମତେ ବହୁତ ଭଲ ଲାଗେ ଯୌଥ ପରିବାରରେ ଚଳିବା ପାଇଁ। କେବଳ ପିଲାମାନଙ୍କ ପଢାପଢି ପାଇଁ ବାହାରେ ଆସିକି ରହିଲୁ ଆଉ, ଗାଁରେ ଏତେ ସୁବିଧା ନାହିଁ ନା।
0: ଯୌଥ ପରିବାରରେ ଆପଣ କେତେ ଦିନ ରହିଥିଲେ ବାହାଘର ପରେ?
1: ଯୌଥ ପରିବାରରେ 3 ବର୍ଷ ରହିଛୁ।
0: ତେବେ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଆପଣମାନେ ସମସ୍ତେ ଏକାଠି ହଉଥିବେ?
1: ହଁ।
0: ସେତେବେଳେ କେମିତି ଲାଗେ?
1: ବହୁତ ଭଲ ଲାଗେ।
0: ଘର ଚଳାଉଥିବେ?
1: ସବୁ କାମଟା ପ୍ରାୟ ମୁଁ ନିଜେ ଚଳାଏ।
0: ଆର୍ଥିକ ଦୃଷ୍ଟିରୁ କେମିତି ଘର ଚଳାନ୍ତି?
1: ମୁଁ ସବୁ ଜିନିଷ ଗୁଡା ମ୍ୟାନେଜ କରେ। ଘର ପାଇଁ ମାର୍କେଟିଂ କରିବା କି ପିଲାମାନଙ୍କର ଦେହପା ହେଲା ମୁଁ ଡକ୍ଟର ପାଖକୁ ନେବା, ମେଡିସିନ ଆଣିବା, ସବୁ କାମ ନିଜେ କରେ। ପୁଅର ମେଡିସିନ ଖର୍ଚ୍ଚଟା ମାସକୁ କି ପିଲାମାନଙ୍କର ଟ୍ୟୁସନ ସ୍କୁଲ ଫି ଏସବୁ ମାସକୁ ଦିଆଯାଏ। ଗ୍ରୋସରୀଟା ଆସେ ମାସକୁ, ସେଇଟା ଆସେ। ଆଉ ପରିବାପତ୍ର ସେଗା 8 ଦିନକୁ 15 ଦିନକୁ ଥରେ ଆସେ। ଯେତେବେଳେ ନଥାନ୍ତି ବାବୁ ଘରେ ନିଜେ ସବୁ ଆଣେ।
0: ତାପରେ ଯେତିକି ଜିନିଷ ଆପଣ ଆଣିଥାନ୍ତି ତାକୁ କେମିତି ଜଗି ରଖିକି ଚଳିବା, ଏସବୁ ବି ତ ଗୋଟେ ବଡ଼ କଥା।
1: ସେଥିପାଇଁ ତ ସବୁବେଳେ ଚେଷ୍ଟା କରାଯାଏ ଯେ ଅଧିକ ଟିକେ କେମିତି ସଞ୍ଚୟ ହେବ ବୋଲି, ସେଇ ଅନୁସାରେ ନିଜେ ସବୁ ଜିନିଷ ଦେଖିଛନ୍ତି।
0: କଣ କଲେ ଆପଣ ଭାବୁଛନ୍ତି ଯେ କିଛି ସଞ୍ଚୟ କରିହେବ? ଜଣେ ଗୃହିଣୀଙ୍କର କଣ ଏଥିପାଇଁ ଦାୟିତ୍ୱ ରହିଛି?
1: ପନିପରିବା କି ସଉଦାପତ୍ରକୁ ନିଜେ ଟିକେ କଣ୍ଟ୍ରୋଲ କରି କି ଛୁଆମାନଙ୍କ ପଢାପଢି ଖର୍ଚ୍ଚଟା ନିଜେ ଯଦି ମୁଁ ପିଲାମାନଙ୍କୁ ଟିକେ ନିଜେ ଦେଖିଦିଅନ୍ତି ତାହେଲେ ଟ୍ୟୁସନ ପତ୍ର ଦେବା ପାଇଁ ପଡ଼ନ୍ତାନି।
0: ଶାଶୁ କିଛି ସହଯୋଗ କରିପାରନ୍ତି?
1: ଶାଶୁ ବୟସ୍କ ହେଲେଣି, ସିଏ ପାରନ୍ତିନି କିଛି। ଯେମିତି
0: ତେବେ ସୁସ୍ଥ ଅଛନ୍ତି?
1: ହଁ, ସେମିତି ନିଜ କାମ ନିଜେ କରନ୍ତି।
0: ତାଙ୍କର କଣ ଯତ୍ନ ନେବା ପାଇଁ ପଡେ?
1: ଔଷଧ ଠିକ ଟାଇମରେ ଦେବା ପାଇଁ ପଡେ, ଖାଇବା ପାଇଁ ଠିକ ଟାଇମରେ ଟାଇମ ଅନୁସାରେ ତାଙ୍କୁ ଦେବା ଦରକାର।
0: ନିଜେ ସବୁ ନିତ୍ୟକର୍ମ କରନ୍ତି?
1: ହଁ, ନିଜେ ଗାଧୁଆ ପାଧୁଆ ବାଥରୁମ ଯିବା ଏସବୁ ନିଜେ କରନ୍ତି।
0: ବୃଦ୍ଧ ଲୋକମାନଙ୍କର କଣ ସବୁ ସ୍ୱତନ୍ତ୍ର ଯତ୍ନ ନିହାତି ଦରକାର? ଏଇ ଯେମିତି କହିଲେ ଠିକ ସମୟରେ ଖାଇବା ପାଇଁ ଦବା,
1: ତାଙ୍କର ଗୋଡ଼ ହାତ ମୋଡ଼ି ଦେବା ଦରକାର। ଯୋଉ ଖାଦ୍ୟ ଖାଉଛନ୍ତି ତାଙ୍କୁ ଠିକ ଖାଦ୍ୟ ଦେବା ଦରକାର। ଯୋଉ ଖାଦ୍ୟ ଖାଇବା ପାଇଁ ସେ ଭଲ ପାଉଛନ୍ତି ତାଙ୍କୁ ସେ ଖାଦ୍ୟ ଦେବା ଦରକାର। ତାଙ୍କୁ ପଚାରେ ଆପଣଙ୍କୁ ଯୋଉଟା ଭଲ ଲାଗୁଛି କୁହନ୍ତୁ, ମୁଁ ସେଇଟା କରିବି। କୁହନ୍ତି ବି ତୁମେ ମାନେ ଯୋଉଟା ଖାଇବ ସେଇଟା କରିଦିଅ, ତାଙ୍କୁ ସେଇଟା ଭଲ ଲାଗେନି, ତେଣୁ ତାଙ୍କୁ ପଚାରେ ତୁମେ ଯୋଉଟା ଖାଇବ କୁହ, ମୁଁ ସେଇଟା ଜିନିଷ କରିଦେବି।
2: ଯାହା ହଉ, ଆଜି ଆପଣ ଆମ ଅନୁଷ୍ଠାନକୁ ଆସିଲେ ଆଉ ଆପଣଙ୍କ ସମ୍ପର୍କରେ କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତା ଭଉଣୀମାନଙ୍କ ତରଫରୁ ଅଶେଷ ଧନ୍ୟବାଦ।
3: ପୁଣି ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10 ରାଜ୍ୟର 24 ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ପିଏମ୍ ସ୍ୱନିଧି ଯୋଜନାକୁ 6 ପୂରଣ ଅବସରରେ ଉଠା ଦୋକାନୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ, ଏବଂ 20 କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉଙ୍ଗ୍ ହ୍ଲାଇଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି। ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ବିଶେଷକରି ଉଭୟ ଦେଶ ମଧ୍ୟରେ ସୁରକ୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ନେଇ ବାର୍ତ୍ତାଳାପ ଜାରି ରହିଛି। 5 ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ଗତ ଶନିବାର

ବିହାରର ଗୟାରେ ପହଞ୍ଚିଥିଲେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱମାନଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ହ୍ଲାଇଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆସନ୍ତାକାଲି ଶ୍ରୀ ହ୍ଲାଇଙ୍ଗ ମୁମ୍ବାଇ ଗସ୍ତରେ ଯାଇ ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମ୍ୟାମାର ରାଷ୍ଟ୍ରପତି ଶ୍ରୀ ହ୍ଲାଇଙ୍ଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଦଶଟି ରାଜ୍ୟର ଚବିଶଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଚବିଶଟି ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକର ଚାରିଟି ଲେଖାଏଁ ଆସନ ରହିଥିବାବେଳେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ତିନିଟି ଲେଖାଏଁ, ଝାଡ଼ଖଣ୍ଡର ଦୁଇଟି ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମର ଗୋଟିଏ ଲେଖାଏଁ ଆସନ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି ଦେବଗୌଡ଼ା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ ଏବଂ ରବନିଶ ସିଂ, ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରମୁଖଙ୍କ ଚଳିତ ମାସରେ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏହାବ୍ୟତୀତ ମହାରାଷ୍ଟ୍ର, ତାମିଲନାଡୁ ଏବଂ ଓଡ଼ିଶାରେ ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ତାମିଲନାଡୁର ଏଆଇଏଡିଏମ୍କେ ସାଂସଦ ସିଭି ସନ୍ମୁଗମ୍ ଓ ଓଡ଼ିଶା ସାଂସଦ ଦେବାଶିଷ ସାମନ୍ତରାୟ ସାଂସଦ ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନଗୁଡ଼ିକ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଜିଠାରୁ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଲାଗି ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଚଳିତ ମାସ 18 ତାରିଖରେ ଭୋଟ୍ ଗ୍ରହଣ ଓ ସେହିଦିନ ଗଣନା କାର୍ଯ୍ୟ ଅନୁଷ୍ଠିତ ହେବ। ସର୍ବୋଚ୍ଚ ନ୍ୟାୟାଳୟରେ 5 ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତିଙ୍କ ସଂଖ୍ୟା 37କୁ ବୃଦ୍ଧି ପାଇଛି। କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନ ବିଚାରପତିଙ୍କ ସହ ବିଚାର ବିମର୍ଶ ପରେ ରାଷ୍ଟ୍ରପତି ସୁପ୍ରିମକୋର୍ଟରେ 5 ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନାଙ୍କୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ଗତ ମାସରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ଲାଗି ଅଧ୍ୟାଦେଶ ଜାରି କରିଥିଲେ। ଦେଶର ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ବ୍ୟବହାର କରାଯାଉଥିବା 19 କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ 42 ଟଙ୍କାରୁ 53.50 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଘରୋଇ ଉପଭୋକ୍ତାଙ୍କ ଲାଗି ଉଦ୍ଦିଷ୍ଟ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ। ଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପରେ ଏହା 3,113.50 ହୋଇଥିବାବେଳେ ମୁମ୍ବାଇରେ 3,067.50 ବୃଦ୍ଧି ପାଇଛି। କୋଲକାତାରେ ବାଣିଜ୍ୟିକ ସିଲିଣ୍ଡର ଦାମ୍ 53.50 ବୃଦ୍ଧି ପାଇ 3,255.50 ହୋଇଛି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ପରିସ୍ଥିତି ଯୋଗୁଁ ଏହି ଦର ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ଅଧୀନରେ ଉଠା ଦୋକାନୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବା ଫଳରେ ସେମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରାଯିବା ସହ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, 2020 ମସିହାରେ ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଏପର୍ଯ୍ୟନ୍ତ 1,12,00,000ରୁ ଅଧିକ ଉପଭୋକ୍ତାଙ୍କୁ ଋଣ ପ୍ରଦାନ କରାଯାଇଛି। ପିଏମ୍ ସ୍ୱନିଧି ଯୋଜନାରେ ଉଠା ଦୋକାନୀମାନଙ୍କ ଜୀବନଧାରଣ ମାନ ସହଜ କରିବା ଉଦ୍ଦେଶ୍ୟରେ ଋଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ 15,000, 25,000 ଏବଂ 50,000 ଟଙ୍କାର ଋଣ ପ୍ରଦାନ କରାଯାଇଥାଏ।

0: ଭାରତ ଓମାନ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି ସିଇପିଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଏବଂ ଓମାନ ମଧ୍ୟରେ ଏହି ଚୁକ୍ତି ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ଆହୁରି ଦୃଢ଼ କରିବ। ଏକ ଜାତୀୟ ସମ୍ଭାଦପତ୍ରରେ ପ୍ରକାଶିତ ଲେଖାରେ ଶ୍ରୀ ଗୋୟଲ କହିଛନ୍ତି, ଏହି ଚୁକ୍ତି ଦେଶର ଛାତ୍ରଛାତ୍ରୀ, କାରିଗର, ମହିଳା, କୃଷକ, ମତ୍ସ୍ୟଜୀବୀ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ନୂଆ ବଜାର ସୃଷ୍ଟି ତଥା ରପ୍ତାନୀ ଦୃଢ଼ କରିବା ସହ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟକ ହେବ। ସେ କହିଛନ୍ତି, ଭାରତର ଓମାନ ସହ ଦୃଢ଼ ଅର୍ଥନୈତିକ ଏବଂ ଲୋକ ସମ୍ପର୍କ ରହିଛି। ଓମାନରେ 7 ଲକ୍ଷରୁ ଅଧିକ ଭାରତୀୟ ବସବାସ କରୁଛନ୍ତି। ସେ କହିଛନ୍ତି, ଓମାନରେ ପ୍ରାୟ 6,000 ଭାରତୀୟ ଉଦ୍ୟୋଗ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟେକ ବର୍ଷ $2 ବିଲିୟନ ଲାଭ ମିଳୁଛି। ଶ୍ରୀ ଗୋୟଲ କହିଛନ୍ତି, ଏହି ଚୁକ୍ତି ଫଳରେ ରପ୍ତାନୀ କରାଯାଉଥିବା ସାମଗ୍ରୀର 99.38% କ୍ଷେତ୍ରକୁ 100% ଶୁଳ୍କମୁକ୍ତ ବଜାର ଉପଲବ୍ଧ ହେବ। ନବଗଠିତ ପଶ୍ଚିମବଙ୍ଗ ସରକାରର ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇଛି। କ୍ୟାବିନେଟ୍ରେ 35 ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କୋଲକାତାସ୍ଥିତ ଲୋକଭବନରେ ରାଜ୍ୟପାଳ ଆର୍ଏନ୍ ରବି ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା କେତେଜଣ ମନ୍ତ୍ରୀ ପଦ ପାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ। ନେପାଳର ଶାସକ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଅଧ୍ୟକ୍ଷ ରବି ଲାମିଛାନେ 5 ଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିବେ। ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଲାମିଛାନେ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେତେକ ଉଚ୍ଚସ୍ତରୀୟ ରାଜନୈତିକ ଓ କୂଟନୈତିକ ବୈଠକରେ ଯୋଗଦେବେ। ଶ୍ରୀ ଲାମିଛାନେ ଭାରତରେ ରହୁଥିବା ନେପାଳୀ ସମ୍ପ୍ରଦାୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଲାମିଛାନେ ଅଯୋଧ୍ୟା ଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ତାଙ୍କ ସହ ସାଂସଦ ବିପିନ କୁମାର ଆଚାର୍ଯ୍ୟ, ଦୀପକ ବୋହରା, ନିକିତା ପାଉଡେଲ ଏବଂ ପ୍ରଦୀପ ଆଚାର୍ଯ୍ୟ ପ୍ରମୁଖ ଭାରତ ଗସ୍ତରେ ଆସୁଛନ୍ତି। ମ୍ୟାମାରରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 55 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ନାମହକାମ ସହର ଅନ୍ତର୍ଗତ କାଉଙ୍ଗଟପ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ଖଣିଜ ବିସ୍ଫୋରଣ ପାଇଁ ଗଚ୍ଛିତ ଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଭାରତ 10ଟି ସ୍ୱର୍ଣ୍ଣପଦକ ସହ ମୋଟ 19ଟି ପଦକ ହାସଲ କରିଛି। ଭାରତର ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ାବିତ୍ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କ୍ରୀଡ଼ାବିତ୍ମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମାନଙ୍କ କ୍ରୀଡ଼ା ପ୍ରତି ଥିବା ଦୃଢ଼ ନିଷ୍ଠା ପ୍ରତିପାଦନ କରୁଛି। ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଗୋଆର ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଭାରତୀୟ ଦଳ 3-0 ବାଂଲାଦେଶକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରକ୍ଷା ଏବଂ ଯୋଗାଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ବୃଦ୍ଧି ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଜାରି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏବଂ 20 ବର୍ଷରୁ କମ୍ 22ତମ ଏସୀୟ ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi and Myanmar President U May Aung Lying hold bilateral talks in New Delhi. India-Oman Comprehensive Economic Partnership Agreement comes into force. Gives Indian exporters duty-free market access in Oman to 98% of tariff lines. West Bengal Chief Minister Shubhendu Adhikari expands cabinet with induction of 35 new ministers. Gross GST collection rises to over 1,94,000 crore rupees in May. PM Swanidhi scheme completes 6 years. Prime Minister Narendra Modi says scheme opened new growth opportunities for street vendors. Tensions flare up again in West Asia as US strikes radar and drone control sites in Iran. And India ends impressive campaign at Asian Under 20 Athletics Championships with 19 medals including 10 gold in Hong Kong. Prime Minister Narendra Modi and

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଓ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ, କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଧରିତ୍ରୀ ମାତାର ସୁରକ୍ଷା ପାଇଁ ଚାଷ କାର୍ଯ୍ୟରେ ସନ୍ତୁଳିତ ସାର ପ୍ରୟୋଗ କରିବାକୁ ପଡ଼ିବ। ଚାଷ ଜମିରେ ରାସାୟନିକ ସାରର କମ୍ ବ୍ୟବହାର, ଜୈବିକ କୃଷି ଏବଂ କୃଷକଙ୍କୁ ସମୟୋପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ତାମିଲନାଡୁ ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ଭାରତର ନିର୍ବାଚନ ଆୟୋଗ ନିଯୁକ୍ତି ପ୍ରଦାନ କରିଛନ୍ତି। ଆସନ୍ତା 8 ତାରିଖକୁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟ କରାଯାଇଛି। 18 ତାରିଖ ପୂର୍ବାହ୍ନ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପିଏମ୍ ସ୍ୱନିଧି ଯୋଜନାକୁ ଆଜି 6 ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ଦେଶର ଅସଂଖ୍ୟ ଉଠା ଦୋକାନୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା ସମ୍ମାନ, ବିଶ୍ୱାସ ଏବଂ ସଶକ୍ତିକରଣ ଉପରେ ଆଧାରିତ। ଶ୍ରୀ ମୋଦି ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ସେମାନଙ୍କ ଲକ୍ଷ୍ୟ ଓ ବ୍ୟବସାୟିକ ମନୋବୃତ୍ତି ସଫଳତା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୁରାତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ମାମଲାର ତ୍ୱରିତ ସମାଧାନ ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଭିନ୍ନ ବିଭାଗର ମନ୍ତ୍ରୀ, ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 18ଟି ଅଭିଯୋଗର ଶୁଣାଣି କରିଛନ୍ତି। ଏଥିସହିତ 5 ଜଣଙ୍କୁ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ 76,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ମୋଟ 169ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 20ଟି ସାମୂହିକ ଅଭିଯୋଗର ଶୁଣାଣି କରି ସମାଧାନ କରାଯାଇଥିଲା। ନବରଙ୍ଗପୁରଠାରେ ଆୟୋଜିତ ଶିବିରରେ ମୋଟ 28ଟି ଅଭିଯୋଗର ଶୁଣାଣି କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବରୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ 141ଟି ଅଭିଯୋଗର ସମାଧାନ କରାଯାଇଥିଲା। ରାଜ୍ୟରେ ଦୃଢ଼ ଭିତ୍ତିଭୂମିର ବିକାଶ ସରକାରଙ୍କର ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟରେ ନିର୍ମାଣାଧୀନ 50 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯାଇଛି। ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସ 2026ର ଫଳାଫଳ ଆଜି ପ୍ରକାଶ ପାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆଇଆଇଟି ରୁର୍କି ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ 56,880

ଯାଜପୁର ଜିଲ୍ଲା ରାଇଘରରେ ସର୍ବାଧିକ 37 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 5 ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ଭାଦ ପୁଣିଥରେ ଜୈବିକ କୃଷିକୁ ପ୍ରୋହାହନ ପ୍ରଦାନ ଲକ୍ଷ୍ୟରେ ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହୋଇଛି କ୍ଷେତ ବଚାଅ ଅଭିଯାନ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜେଇ ଆଡଭାନ୍ସ 2026ର ଫଳାଫଳ ପ୍ରକାଶ। କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ମହିଳା ଦୁଗ୍ଧଚାଷୀଙ୍କୁ ସମ୍ମାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଦୁଗ୍ଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀୟ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓଗୁଡ଼ିକର ସମୟ ବର୍ତ୍ତମାନ ଅପରାହ୍ନ 5:30 କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ଶୋଭା ରାୟ, ଗୀତ ରଚନା କରିଛନ୍ତି ରଘୁନାଥ ରାଉତ।

ଶୁଣୁଥିଲେ କେତୋଟି ଭକ୍ତି ଗୀତ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର ଗାଇଛନ୍ତି ଅରୁଣ ମାତ୍ରୀଙ୍କ ରଚନାରୁ।

0: ଶୁଣିଲେ କେତୋଟି ସୁଖମ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ
1: ଇତିଶାମ ଉଜ୍ଜ୍ୱଳ ଭବିଷ୍ୟାୟ ପ୍ରଧାନମନ୍ତ୍ରୀଣା ଶୁଭକାମନାଃ ପ୍ରଦତ୍ତାଃ ଇତି ବାର୍ତ୍ତାଃ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ହୋଇ ବର୍ଷାର ଘୋର ଅଭାବ ଦେଖାଦେଇଛି, ଯେଉଁଥିପାଇଁ କି ଜଳସ୍ତର ବହୁ ତଳକୁ ଖସିଗଲାଣି। ଗଛଲତା କାଟି ଧ୍ୱଂସ କରିବା ଫଳରେ ଅଙ୍ଗାରକାମ୍ଳ ବଢ଼ିଗଲାଣି। ଏହି ପରିପ୍ରେକ୍ଷୀରେ ମୁଁ କହିବାକୁ ଚାହିଁବି, ଯଦି ଯୁବପିଢ଼ି ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହନ୍ତେ, ଯେଉଁଠି ଯେଉଁଠି ବି ଜଙ୍ଗଲ ରହିଛି, ଯଦି ଯୁବପିଢ଼ିଙ୍କୁ ସେ ଦାୟିତ୍ୱ ଦିଆଯାଆନ୍ତା ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ, ତାହେଲେ ସେମାନେ ହୁଏତ ଯେଉଁଭଳି ଗଛ କଟା ହେଉଛି ତାକୁ ସେମାନେ ସୁରକ୍ଷିତ ରଖିପାରନ୍ତେ, ଏବଂ ଯେଉଁ ଯେଉଁ ଜାଗାରେ ଗଛ କଟା ହେଉଛି ସେଇ ସେଇ ଜାଗାରେ ସେମାନେ ନୂଆ ଗଛ କିଛି ଲଗାନ୍ତେ। ସ୍କୁଲ କଲେଜ ଠୁ ଆରମ୍ଭ କରିକି ପ୍ରତ୍ୟେକ ଅନୁଷ୍ଠାନରେ, ଘର ବାଡ଼ିରେ, ରାସ୍ତା କଡ଼ରେ, ସବୁ ଜାଗାରେ ଗଛ ନିହାତି ଲଗେଇବା ଆବଶ୍ୟକ। ଯେଉଁଠି ଘରଟିଏ ରହିଛି ଗଛଟିଏ ନାହିଁ ସେଇଠି ଆପଣଙ୍କର ଉଷ୍ମତା ବଢ଼ିଯାଏ, ଏବଂ ଯେଉଁ ଜାଗାରେ ଗଛଟିଏ ଅଛି ସେଇଠି ଆପଣଙ୍କୁ ଯଦି 10 ମିନିଟ କି 15 ମିନିଟ ଆପଣ ଛିଡ଼ା ହେଉଛନ୍ତି ଆପଣଙ୍କୁ ତାହେଲେ ଶାନ୍ତି ଅନୁଭବ ହୋଇଥାଏ। ଜନସଂଖ୍ୟା ବୃଦ୍ଧି ସହିତ ସହରୀକରଣର ବିକାଶ ଘଟିଛି। ସୁଖ ସମୃଦ୍ଧି ଉପଭୋଗ ଲୋଡ଼ୁଥିବା ମଣିଷ ବଡ଼ ବଡ଼ ଶିଳ୍ପ କଳକାରଖାନା ନିର୍ମାଣ କରୁଅଛନ୍ତି, ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି। ଏହା ବ୍ୟତୀତ କଳକାରଖାନାରୁ ବାହାରୁଥିବା ଅଦରକାରୀ ବିଷାକ୍ତ ଜଳ ସେସବୁ ନଦୀ, କେନାଲ, ସମୁଦ୍ର ମଧ୍ୟକୁ ଛାଡ଼ୁଥିବାରୁ ଜଳ ମଧ୍ୟ ପ୍ରଦୂଷଣ ହୋଇଥାଏ। ଯେଉଁ ଜଳ ବ୍ୟବହାର କରିବା ଦ୍ୱାରା ସେଠାରେ ବସବାସ କରୁଥିବା ମଣିଷ ଓ ଜୀବଜନ୍ତୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ସେସବୁର ସମାଧାନ ନହେଲେ ଆଗାମୀ ଭବିଷ୍ୟତରେ ବହୁ ମାତ୍ରାରେ କୁପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼ିବା ଥୟ। ସେହି ଜନସଂଖ୍ୟା ବୃଦ୍ଧି ନିମନ୍ତେ ଯାନବାହନ ଚଳାଚଳ ଅଧିକ ଭାବରେ ହେଉଛି। ଲକ୍ଷ ଲକ୍ଷ ଯାନବାହନରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିମନ୍ତ୍ରଣ କରିବା ଏକ ଚିନ୍ତାର ବିଷୟ ହୋଇଛି। ଯାନବାହନର ବିଭିନ୍ନ କର୍କଶ ଶବ୍ଦ ସବୁ ଜନମାନସକୁ ଅସ୍ଥିର ଓ ବିବ୍ରତ କରିଥାଏ। ବ୍ୟବହୃତ ପୋଡ଼ା ମୋବିଲ ଡିଜେଲ ଗୁଡିକ ଜଳରେ ମିଶି ଦୂଷିତ କରୁଛି। ଠିକ ସେମିତି କାଠ, ଡିଜେଲ, ପେଟ୍ରୋଲ, କୋଇଲା, କିରୋସିନ ଆଦି ଇନ୍ଧନ ଯୋଗୁଁ ସଲଫର ଡାଇଅକ୍ସାଇଡ ଭଳି ବିଷାକ୍ତ ଧୂଆଁ ଓ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିବା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ କରିବା ମଧ୍ୟ ସମ୍ଭବ ହୋଇପାରି ନାହିଁ। ଆକାଶ ମାର୍ଗରେ ଉଡୁଥିବା ଅସଂଖ୍ୟ ବ୍ୟୋମଯାନ ମାନଙ୍କରୁ ଯେଉଁ ଉତ୍ତପ୍ତ ବାୟୁ ନିର୍ଗତ ହୋଇଥାଏ ତାହା ମଧ୍ୟ ବାୟୁମଣ୍ଡଳର ଉତ୍ତାପକୁ ବୃଦ୍ଧି କରିଥାଏ। ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ବୈଜ୍ଞାନିକ ପଦ୍ଧତିରେ ପ୍ରଚାର ପ୍ରସାର କରିବା, ବିଭିନ୍ନ ପଦ୍ଧତିରେ ରାସାୟନିକ ସାର, କୀଟନାଶକ ଔଷଧ, ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ନିରୀକ୍ଷା ଯୋଗୁଁ ମୃତ୍ତିକା, ଜଳ ଓ ବାୟୁମଣ୍ଡଳ ବାରମ୍ବାର ପ୍ରଦୂଷିତ ହେଉଛି। ବର୍ଷାର ଅନିୟମିତତା, ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ମୃତ୍ତିକାର କ୍ରମଶଃ ଉର୍ବରତା ହ୍ରାସ ପାଇବା ଆଦି ସମସ୍ୟା ଯେତେ ବିଶ୍ୱକୁ ବିପଦ ମୁଖରେ ପକାଇଛି। ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟଜନ୍ତୁ ଗ୍ରାମ ଏବଂ ସହର ମୁହାଁ ହେଉଛନ୍ତି। ଯଦି ଏହିପରି ଭାବରେ ଜନସଂଖ୍ୟା ବୃଦ୍ଧି, ଶିଳ୍ପ ପ୍ରତିଷ୍ଠାନ, ଯାନବାହନ ଚଳାଚଳ, ଜଙ୍ଗଲ କ୍ଷୟ ବଢି ଚାଲୁଥିବ, ତାହେଲେ ପ୍ରାକୃତିକ ବିପର୍ଯ୍ୟୟ, ଜଳସ୍ତର ହ୍ରାସ, ଉତ୍ତାପ ବୃଦ୍ଧିରୁ କେହି ରକ୍ଷା କରିପାରିବେ ନାହିଁ। ଦୀର୍ଘ ବର୍ଷ ହେଲାଣି ଯକୃତ, ହୃଦରୋଗ, ଯକ୍ଷ୍ମା, କର୍କଟ ରୋଗ ଭଳି ମାରାତ୍ମକ ରୋଗରେ ପଡି ଅନେକ ଲୋକ ଜୀବନ ହାରୁଛନ୍ତି। ଅନେକ ଅଞ୍ଚଳରେ ବର୍ଷ ବର୍ଷ ଧରି ବର୍ଷାର ଘୋର ଅଭାବ ଦେଖାଦେଇଛି। ଯେଉଁଠି ମାଟି ଫାଟି ଆଁ ହୋଇଯାଇଛି ସେଠାରେ କୌଣସି ପ୍ରାଣୀ ବଞ୍ଚି ରହିବା ସମ୍ଭବ ନୁହେଁ। ଏପରି ହେଲେ ବୈଚିତ୍ର୍ୟମୟ ପୃଥିବୀକୁ ଧ୍ୱଂସ ମୁଖରୁ ବଞ୍ଚେଇ ରଖି ହେବ କି? ସମଗ୍ର ବିଶ୍ୱ ମରୁଭୂମି ସଦୃଶ ଦୃଶ୍ୟମାନ ହେବ। ବେଳ ଥାଉ ଥାଉ ଏ ବିପଦକୁ ଟାଳି ଦେବା ଭଲ। ପରିବେଶ ସୁରକ୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ ମୂଳ ଲକ୍ଷ୍ୟ। ଆସନ୍ତା ଜୁନ 5 ତାରିଖରେ ପଡୁଛି ପରିବେଶ ଦିବସ, ତେଣୁ ସେହି ପରିପ୍ରେକ୍ଷୀରେ ଆଉ ଥରେ କହିବି, ଯୁବପିଢି ମାନଙ୍କୁ ଯେଉଁଭଳି ସେମାନେ ଗାଡି ଚାଳନା କରୁଛନ୍ତି, ଗାଡି ଚାଳନା ନ କରି ଯଦି ସେମାନେ ପଦଚାଳନା କରନ୍ତେ ବା ସାଇକେଲରେ ଯିବା ଆସିବା କରନ୍ତେ, ପରିବେଶ ଆଉ ଦୂଷିତ ହୁଅନ୍ତା ନାହିଁ। ତାଙ୍କର ଦାୟିତ୍ୱବୋଧ ସମସ୍ତଙ୍କ ପ୍ରତି ରହିଛି। ସେମାନେ ନିଜେ ଯଦି ସଚେତନ ହେବେ ତାହେଲେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ପ୍ରଥମତଃ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବା ବାଞ୍ଛନୀୟ, ବହୁଳ ଭାବରେ ବୃକ୍ଷରୋପଣ ହେବା ବିଧେୟ। ଦ୍ୱିତୀୟତଃ ଚତୁର୍ଦିଗରେ ଫୋପାଡୁଥିବା ପର୍ଯ୍ୟାପ୍ତ ବର୍ଜନ ବସ୍ତୁକୁ ଠୁଳ କରି ନଷ୍ଟ କରିବା, ଏବଂ ତୃତୀୟତଃ ପ୍ଲାଷ୍ଟିକ ମୁକ୍ତ କରିବା। ତତ୍ସହିତ କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଦୂଷିତ ପାଣିକୁ ଜଳରେ ଓ ବାୟୁମଣ୍ଡଳରେ ମିଶିବାକୁ ନ ଦେବା, ତାହେଲେ ଆମ ଜୀବନ ଶୈଳୀର ପରିବର୍ତ୍ତନ ଘଟିବ। ପ୍ରାକୃତିକ ସୁନ୍ଦରତାକୁ ଆହୁରି ସୁନ୍ଦର କରିବା ମଣିଷମାନଙ୍କର ଧର୍ମ ଓ କର୍ମ ହେବା ଆବଶ୍ୟକ। ପ୍ରତିବର୍ଷ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣ କୁପ୍ରଭାବରେ ବିଶ୍ୱରେ 70 ଲକ୍ଷ ଲୋକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି। ତେଣୁ ଏସବୁ ଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସତର୍କ ରହି ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହୋଇଥାଏ, ଯଥା ବୃକ୍ଷରୋପଣ, ସଫାସୁତୁରା, ପ୍ରବନ୍ଧ ରଚନା ପ୍ରତିଯୋଗିତା, ବିଭିନ୍ନ ଚିତ୍ରକଳା ପ୍ରଦର୍ଶିତ କରି ପରିବେଶ ସୁରକ୍ଷା ଉପରେ ସ୍ଲୋଗାନ ଦେଇ କର୍ମଶାଳାରେ ଲୋକମାନଙ୍କୁ ବୁଝାଇବା ଇତ୍ୟାଦି।
କଥାରେ ଅଛି ପରିବେଶ ସୁରକ୍ଷା ଆମ ଦାୟିତ୍ୱ, ନହେଲେ ହୋଇବା ଆମେ ବଡ ହନ୍ତସନ୍ତ। ଆଗକୁ ବର୍ଷା ଦିନ ଆସିଯାଉଛି, ସବୁଆଡେ ସଫା ସୁତୁରା କରି ପ୍ରତ୍ୟେକ ଲୋକ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଚେଷ୍ଟା କଲେ ସବୁଦିନ ହଜାର ହଜାର ସଂଖ୍ୟାରେ ଗଛ ଲଗା ହୋଇପାରିବ। ରାସ୍ତାର ଦୁଇ ପାର୍ଶ୍ୱରେ ବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନ ମାନଙ୍କରେ, ଶିଳ୍ପାଞ୍ଚଳ ମାନଙ୍କରେ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ ଗୁଡିକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ, ଯାହାର ପ୍ରଭାବ ଜୀବଜନ୍ତୁଙ୍କ ଉପରେ ପଡିବ ନାହିଁ।

0: ନାହିଁ। ବୃକ୍ଷ ହିଁ ଆମ ଜୀବନ, ଗଛଟିଏ ବଞ୍ଚିଲେ ଆମେ ବଞ୍ଚିପାରିବା। ପ୍ରକୃତିର ଦାନ ପ୍ରାଣୀ ଜଗତ ପାଇଁ ସବୁଠାରୁ ଶ୍ରେଷ୍ଠ ବରଦାନ, ତେଣୁ ସେ ଦାନକୁ ନଷ୍ଟ ନ କରିବାର ସଂକଳ୍ପ ନେଇ ଆମେ ଆମ ଭବିଷ୍ୟତକୁ ଉଜ୍ଜଳ କରିବା। ଯୁବପିଢ଼ି ଏଥିରେ ସାମିଲ ହୋଇ ନିଜେ ମଧ୍ୟ ସଂକଳ୍ପ ନିଅନ୍ତୁ। ବର୍ତ୍ତମାନ ଆମ ଦେଶର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ କରିଛନ୍ତି ମାଙ୍କ ନାମରେ ଗୋଟିଏ ଗଛ ଲଗେଇବା, ସେଥିପାଇଁ ସମସ୍ତେ ଆମେ ସଚେତନ ହୋଇକି ମାଙ୍କ ନାମରେ ଗୋଟିଏ ଲେଖା ଗଛ ଲଗେଇବା, ପରିବେଶକୁ ସୁରକ୍ଷିତ ରଖିବା। ସମସ୍ତେ ମିଶି ଯଦି ସବୁଆଡେ ଗଛ ଗୋଟିଏ ଲଗାନ୍ତି ତାହେଲେ ଆମର ପରିବେଶ ଖୁବ୍ ସୁନ୍ଦର ହେବ ଏବଂ ସବୁଜିମା ଭରି ଉଠିବ।
1: ଶୁଣୁଥିଲେ ଆଲୋଚନା ପରିବେଶ ସୁରକ୍ଷା ଦିଗରେ ଯୁବପିଢ଼ିଙ୍କ ଦାୟିତ୍ୱବୋଧ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ସୁଚରିତା ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: बापा दियो 3000
1: काई की
0: मोरो पॉकेट मनी
1: अरे एबे मात्र 2000 कैश अछि
0: अरे बापा बुलेट ट्रेन जुगरे सगड़ो चलु छ डिजिटल पेमेंट चलाओ है नु है हां सीधा यूपीआई रु पेमेंट करो एटा सहज
1: अरे बा मते भी सिखा निजर 1000 नहीं जा
0: तमो मोबाइल दियो
1: नहीं जा
2: भारत करे डिजिटल देय प्रदान
3: सहज अटे प्रतिदिन नेण देण
4: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है
5: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ ପିଏମ୍ ସୂର୍ଯ୍ୟଘର .gov.in
6: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ
7: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା ପ୍ରବଳ ଶୋଷ ଲାଗିବା ମାଂସପେଶୀ ଟାଣି ହେବା ଅଚେତ ହେବା କିମ୍ବା ବାତ ମାରିବା
6: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ ବାହାରକୁ ଯିବା ପୂର୍ବରୁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ କଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ଆଗକୁ ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଲୋକମାନଙ୍କର ଖର୍ଚ୍ଚ ଏବଂ ହଇରାଣ ହୋଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ। ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସେଠାରେ ଲୋକଙ୍କ ସମସ୍ୟା ଶୁଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପିଛିଲେ 17 ବାରିଓ ମେ ଇସ୍ ଜନଶୁଣାଣି ପ୍ରକୋଷ୍ଠ ମାଧ୍ୟମ ସେ ସିଧେ ଆୟକର ଦି ଗଈ 14,651 ଅଭିଯୋଗ ଉସମେ ସେ ହମନେ 14,046 ଯାନି 96% ଅଭିଯୋଗ କା ସମାଧାନ ଦିଆ ଯା ଚୁକା ହୈ ଔର ଇସି ଆଧାର ପର ଲୋଗୋଁ କା ଭରସା ଭି ବହୁତ ଜ୍ୟାଦା ବଢ଼ତା ଯା ରହା ଔର ହମନେ ଭି ହର ଡିଷ୍ଟ୍ରିକ୍ଟ ଲେବଲ ପର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଔର ଉନକେ ସାଥ ଯୋ ଟିମ୍ ପୁରା ହେ ଅଧିକାରୀ ଲୋକ ଓହାଁ ମେ ପବ୍ଲିକ ଆତେ ହେଁ ଔର ଦରଖାସ୍ତ ହର ସୋମବାର କୁ ହୁଏ ଚିସନ ପ୍ରଶାସନିକ ଅଧିକାରୀ ଯୋ ଡିଷ୍ଟ୍ରିକ୍ଟ ଲେବଲ ପର ଯୋ ସମସ୍ୟା ହେ ଉନକେ ଉପର ଲେତେ ହେଁ।
0: ସୂଚନା ଅନୁସାରେ ରାଜ୍ୟ ସରକାର 2 ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ 18 ଥର ଜନଶୁଣାଣି କରିଛନ୍ତି। ଗତ 7ପାଳି ସୁଦ୍ଧା ପ୍ରାୟ 96% ଅଭିଯୋଗର ସମାଧାନ କରାଯାଇଛି। ଶ୍ରୀ ମାଝୀ ଆଜି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ବିଭିନ୍ନ ରୋଗରେ ପୀଡ଼ିତଙ୍କ ପାଇଁ 3,60,000 ଟଙ୍କା ମଞ୍ଜୁର କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ଏହି ଅଭିଯାନରେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷ ଜମିର ଉର୍ବରତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଚାଷ କାର୍ଯ୍ୟରେ ସନ୍ତୁଳିତ ପରିମାଣର ରାସାୟନିକ ସାର ବ୍ୟବହାର କରିବା ପାଇଁ ମନ୍ତ୍ରୀ ଶ୍ରୀ ଚୌହାନ କୃଷକଙ୍କୁ ପରାମର୍ଶ ଦେଇଛନ୍ତି। ଚାଷ ଜମିରେ ଜୈବିକ ଖତର ବ୍ୟବହାର, କୃଷକଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଜନଭାଗିଦାରିତାକୁ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଅଭିଯାନ ଅବସରରେ ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା, କୃଷି ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ସହ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯିବ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା 8 ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଛି। 9 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକ ଯାଞ୍ଚ କରାଯିବ। 11 ତାରିଖ ଦିନ ଅପରାହ୍ନ 3 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ 18 ତାରିଖ ପୂର୍ବାହ୍ନ 9ଟାରୁ 4 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ପ୍ରକାଶ ପାଇବ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇଭି ଯାନ କିଣିବା ପାଇଁ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟସୀମା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବିଭିନ୍ନ ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଇଭି ଯାନ କିଣିବା ପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଦେଶରେ ଗତ ମାସରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ 3.2% ବୃଦ୍ଧି ପାଇ 1,94,000 କୋଟି ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 37,997 କୋଟି ଟଙ୍କା,

0: ରାଜ୍ୟ ସଂଗ୍ରହ 45,143 କୋଟି ଏବଂ ସମନ୍ୱିତ ସଂଗ୍ରହ 51,900 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ମଇ ମାସରେ ଜିଏସ୍ଟି ସଂଗ୍ରହ 188,000 କୋଟି ଟଙ୍କା ରହିଥିଲା। ଘରୋଇ ଚାହିଦା ବୃଦ୍ଧି ଦୃଷ୍ଟିରୁ ଦେଶରେ ଟିକସଯୁକ୍ତ ଦ୍ରବ୍ୟ ଯୋଗାଣ 26.9% ବୃଦ୍ଧି ପାଇଛି। ସେବା କ୍ଷେତ୍ର ମଧ୍ୟ 22.2% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଟିକସ ଫେରସ୍ତ 2.6% ବୃଦ୍ଧି ପାଇ 27,281 କୋଟି ଟଙ୍କା ପହଞ୍ଚିଛି। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଭବିଷ୍ୟତରେ ରାଜ୍ୟରେ ଆଉ କେତେଗୁଡ଼ିଏ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ଓଡ଼ିଶାକୁ ଅଧିକରୁ ଅଧିକ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ 1,721 କୋଟି ଟଙ୍କା ବ୍ୟୟରେ 49 ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍ ଶୀଘ୍ର ସେଗୁଡ଼ିକ ଲୋକାର୍ପଣ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 12,102 କୋଟି ଟଙ୍କା ବ୍ୟୟ ଅଟକଳରେ 47 ନୂଆ ପ୍ରକଳ୍ପର ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୂର୍ବତଟ ରେଳପଥ ଅଧୀନରେ ନୂତନ ରାୟଗଡ଼ା ରେଳମଣ୍ଡଳ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଡିଭିଜନ ଅଧୀନରେ 696 କିଲୋମିଟର ରେଳପଥ ରହିଛି। ନୂଆ ରାୟଗଡ଼ା ରେଳମଣ୍ଡଳ ଅଧୀନରେ କୋରାପୁଟ, ସିଙ୍ଗାପୁର ରୋଡ୍, କିରନ୍ଦୁର, କୁଣୁପୁର ଏବଂ ପାରଳା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ସାମିଲ କରାଯାଇଛି। ପ୍ରାୟ 20,000 କୋଟି ଟଙ୍କା ବିନିମୟରେ ନୂତନ କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବ। ନୂତନ ଡିଭିଜନରେ ପ୍ରାୟ 600ରୁ ଅଧିକ ଅଧିକାରୀ ଏବଂ ରେଳ କର୍ମଚାରୀ କାର୍ଯ୍ୟ କରିବେ। ଅବ୍ୟବହୃତ ମାଲ ପରିବହନ ସମ୍ଭାବନାର ଉପଯୁକ୍ତ ବ୍ୟବହାର ହେବା ସହ କିରୁଣ୍ଡୁଲ ବଚେଲ ଖଣି କ୍ଷେତ୍ରରୁ ଲୁହାପଥର ପରିବହନ ହେବ। ଏହି ଡିଭିଜନ ପ୍ରାୟ 40 ମିଲିୟନ୍ ଟନ୍ରୁ ଅଧିକ ମାଲ ପରିବହନ କରିବାର କ୍ଷମତା ରଖିଛି ବୋଲି ଜଣାପଡ଼ିଛି। ଭାରତରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସର ମନ୍ତ୍ର ନେଇ ବିକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଗ୍ରସର ହେଉଛି। ଏହି କାର୍ଯ୍ୟକାଳ ମଧ୍ୟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିର ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଏକ ରିପୋର୍ଟ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସର୍ବବୃହତ ସଂସ୍କାରମୂଳକ ପଦକ୍ଷେପ ଭାବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ବର୍ଷକୁ 6,000 ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ବ୍ୟବସ୍ଥାରେ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। 9,50,00,000ରୁ ଅଧିକ ପରିବାରକୁ 4,28,000 କୋଟିରୁ ଅଧିକ ଅର୍ଥରାଶି ପ୍ରଦାନ କରାଯାଇଛି। 2014-15 ମସିହା ପରଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 26 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଫସଲ ବୀମା ଯୋଜନାରେ 23 କୋଟି କୃଷକ 1,92,000 କୋଟି ଟଙ୍କାର ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନାରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 3,000 ଟଙ୍କା ଲେଖାଏଁ ପେନ୍ସନ୍ ପ୍ରଦାନ କରାଯାଇଛି। ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ନବରଙ୍ଗପୁର ଜିଲ୍ଲାର ଚାଷୀ ଜଗଦୀଶ ବିଶୋଇ କହିଛନ୍ତି,
2: ଗତ 12 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର କୃଷି କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର 10 କୋଟିରୁ ଉର୍ଦ୍ଧ ଚାଷୀଙ୍କୁ ପ୍ରତିବର୍ଷ 6,000 ଟଙ୍କା ଖାତାକୁ ମିଳୁଛି ଏବଂ 3,69,000 କୋଟି ଟଙ୍କାର ଅଧିକ ସହାୟତା ଦିଆଯାଇଛି।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ମାଲକାନଗିରି ଜିଲ୍ଲାର 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧୀନରେ ଏହି ବିଦ୍ୟାଳୟସ୍ତରୀୟ ଶିକ୍ଷା ଶିବିର 20 ଦିନ ଧରି ଚାଲିବ। ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ 7:30ରୁ 9:00 ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଶିବିରରେ ଶିକ୍ଷାଦାନ କରାଯିବ। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ, ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆଦିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜି 4ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାରୋହରେ ଶ୍ରୀ ତ୍ରିପାଠୀ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ସହ ଜଳସେଚନ, କୃଷି ଓ ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସଫଳ ରୂପାୟନ ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି। ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ଆଜି ଗସ୍ତରେ ଯାଇ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାର ମୋଟ 20,85,779 ଭୋଟରଙ୍କ

0: ମଧ୍ୟରୁ ଆଜି ସୁଦ୍ଧା 1,06,576 ଫର୍ମ ବଣ୍ଟନ କରାଯାଇସାରିଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପ୍ରଶାସନିକ ବ୍ୟବସ୍ଥାରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ। ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେଲା କ୍ଷେତ ବଚାଓ ଅଭିଯାନ। ରାଜ୍ୟରେ ନିର୍ମାଣାଧୀନ 48 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ପୂର୍ତ୍ତମନ୍ତ୍ରୀ ଏବଂ ଆଜିଠାରୁ କାର୍ଯ୍ୟକ୍ଷମ ହେଲା ରାୟଗଡ଼ା ରେଳମଣ୍ଡଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ବିଶ୍ୱ ଦୁଗ୍ଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱରେ ସବୁଠାରୁ ସ୍ୱାଭାବିକ ଏବଂ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ହେଉଛି ଦୁଗ୍ଧ। ସାମାଜିକ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ସ୍ୱାସ୍ଥ୍ୟ ଓ ପୋଷଣ ସହିତ ଜଡ଼ିତ ଥିବାବେଳେ ଗ୍ରାମୀଣ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବହୁ ଦୁଗ୍ଧ ଚାଷୀ ଏବଂ ସେମାନଙ୍କ ପରିବାର ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଦୁଗ୍ଧ ଚାଷ ଏବଂ ଏହି ସମ୍ପୂର୍ଣ୍ଣ ଖାଦ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା 2001 ପ୍ରତିବର୍ଷ ଜୁନ୍ ମାସ ପହିଲାରେ ଏହି ଦିବସ ପାଳିତ ହୋଇଆସୁଛି। ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ଅପରିହାର୍ଯ୍ୟ ଭୂମିକାକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦକୁ ଏକ ସାର୍ବଜନୀନ ଖାଦ୍ୟ ଭାବରେ ସ୍ୱୀକୃତି ପ୍ରଦାନ କରିବା ତଥା ଦୁଗ୍ଧ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ପୂର୍ବରୁ ବିଭିନ୍ନ ଦେଶରେ ଜୁନ୍ ମାସ ପହିଲାରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହେଉଥିଲା। ଏହାକୁ ଆଧାର କରି ଜାତିସଂଘ ଖାଦ୍ୟ କୃଷି ସଂଗଠନ ଜୁନ୍ ପହିଲାକୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମହିଳା ଦୁଗ୍ଧ ଚାଷୀଙ୍କୁ ସମ୍ମାନ। ଦୁଗ୍ଧ ଶିଳ୍ପ କ୍ଷେତ୍ରରେ ଗୋପାଳନଠାରୁ ଆରମ୍ଭ କରି କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ ପ୍ରତ୍ୟେକଟି କାର୍ଯ୍ୟରେ ମହିଳାଙ୍କର ଅବଦାନକୁ ସ୍ୱୀକାର କରିବା ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ଗତବର୍ଷ ହୋଇଥିବା ଆକଳନ ଅନୁଯାୟୀ ବିଶ୍ୱର 25% ଦୁଗ୍ଧ ଭାରତରେ ଉତ୍ପାଦିତ ହେଉଛି। ପ୍ରତିବର୍ଷ ବିଶ୍ୱସ୍ତରରେ 2% କ୍ଷୀର ଉତ୍ପାଦନ ବୃଦ୍ଧି ପାଉଥିବା ବେଳେ ଗତ 10 ବର୍ଷ ମଧ୍ୟରେ ପ୍ରତି ବ୍ୟକ୍ତିଙ୍କ ପାଇଁ କ୍ଷୀର ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ସ୍ୱାଧୀନତା ସମୟରେ ଭାରତ ଅଭାବୀ ଦୁଗ୍ଧ ଉତ୍ପାଦନର ସମ୍ମୁଖୀନ ହୋଇଥିଲା। ବାର୍ଷିକ ଦୁଗ୍ଧ ଉତ୍ପାଦନ 21 ନିୟୁତ ଟନ୍କୁ ହ୍ରାସ ପାଇଥିଲା। 1965 ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଗଠନ ପରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଶ୍ୱେତ ବିପ୍ଳବର ଜନକ ଭାବରେ ପରିଚିତ ଡକ୍ଟର ଭର୍ଗିସ୍ କୁରିଏନ୍ ଏହାର ନେତୃତ୍ୱ ନେଇଥିଲେ। ଏହାପରେ 1970-1996 ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ୍ ଗ୍ରାମୀଣ କାର୍ଯ୍ୟକ୍ରମ ଦେଶରେ ଅପରେସନ୍ ଫ୍ଲଡ୍ ନାମରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି ଦୁଗ୍ଧ ଉତ୍ପାଦନ ଓ ପରିଚାଳନା କ୍ଷେତ୍ରକୁ ଅଧିକ ବ୍ୟାପକ କରିଥିଲା। ଗତ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। 2014-15 2023-24 ମଧ୍ୟରେ କ୍ଷୀର ଉତ୍ପାଦନ 146.3 ନିୟୁତ ଟନ୍ରୁ ବୃଦ୍ଧି ପାଇ 239.2 ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ 63.56% ବୃଦ୍ଧି ଘଟିଛି। ଭାରତର ବିଶାଳ ଜନସଂଖ୍ୟାର ପୁଷ୍ଟିକର ଆବଶ୍ୟକତାକୁ ପୂରଣ କରିବା ସହିତ ଅର୍ଥନୈତିକ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରିଛି। ଗତ 2014 କାର୍ଯ୍ୟକାରୀ ହୋଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ ଗୋସୁରକ୍ଷାର ବିକାଶ

ଏବଂ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏହି ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭଧାରଣ କାର୍ଯ୍ୟକ୍ରମ ମାଧ୍ୟମରେ 605 ଜିଲ୍ଲାରେ ଚାଷୀଙ୍କ ପାଖରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସେହିଭଳି 2014 ଫେବୃଆରୀ ମାସର ଆରମ୍ଭରେ ହୋଇଥିବା ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଦେଶବ୍ୟାପୀ ଦୁଗ୍ଧ କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଦେଶରେ ପଶୁଧନକୁ ସୁରକ୍ଷିତ ରଖିବାରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରାଣୀଧନ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ ଦେଶରେ କାର୍ଯ୍ୟକ୍ଷମ ଥିବା ପଶୁ ଡାକ୍ତରଖାନା ଔଷଧାଳୟର ବିକାଶ ଏବଂ ଭ୍ରାମ୍ୟମାଣ ପ୍ରାଣୀଧନ ୟୁନିଟ୍ ପ୍ରତିଷ୍ଠା କାର୍ଯ୍ୟକାରୀ ହୋଇଛି। ଏହାଦ୍ୱାରା ଦୁଗ୍ଧ ଉତ୍ପାଦନ ସମିତିଗୁଡ଼ିକ ଅଧିକ ସୁଦୃଢ଼ ହୋଇପାରିଛି। ଡାଏରୀ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ସରକାର ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ବୃହତ୍ ସ୍ୱୟଂଚାଳିତ ଦୁଗ୍ଧ ପ୍ଲାଣ୍ଟ ସ୍ଥାପନ ସହିତ କ୍ଷୀର ପାଉଡର, ଛେନା, ପନିର ଏବଂ ଘିଅ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇପାରିଛି। ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ଦୁଗ୍ଧ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଦୁଗ୍ଧ ଅଭାବୀ ଦେଶରୁ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ଭାରତର ଯାତ୍ରା ଏ କ୍ଷେତ୍ରରେ ନିରନ୍ତରତା, ଦୃଷ୍ଟିକୋଣ ଆଧାରିତ ଏବଂ ସାମୂହିକ ପ୍ରୟାସର କାହାଣୀକୁ ପ୍ରତିପାଦନ କରୁଛି।

0: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 7ଟା। ପ୍ରଚାର କରୁଛୁ ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ପ୍ରଯୋଜନା କରୁଛନ୍ତି ନାଗଭୂଷଣ ମାଝି।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲ୍ହ ସମ୍ପ୍ରଦାୟର ହେର ଗୀତ। ପରିବେଷଣ କରିଛନ୍ତି ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ।

ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଡମାନ ନାୟକ, ବୁଆଇ ନାୟକ, ଜେନା ଜଙ୍କ, ଗୋବିନ୍ଦ ନାୟକ, ଲେଙ୍ଗା ନାୟକ, ବୀରସିଂ ସାମାଡ, କାଇରୀ ନାୟକ, ରାଣୀ ନାୟକ ଏବଂ ମାଙ୍ଗୁ ନାୟକ। ମାନବ ସମାଜ ପ୍ରତି ଶିକ୍ଷାର ଆବଶ୍ୟକତା ଏବଂ ଏହାର ମହତ୍ତ୍ୱ ଯେ କେତେ ଯଥାର୍ଥ, ଶେଷ ଗୀତଟି ଏହି ମର୍ମର।

ଏବଂ ବାଧାହୀନ ବାଣିଜ୍ୟ କାରବାର ଜାରି ରଖିବା ସହିତ ଆନ୍ତର୍ଜାତିକ ନିୟମ ଅନୁଯାୟୀ ମହାସାଗରର ବ୍ୟବହାର କରିବା ଉପରେ ଦୁଇ ଦେଶ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦ୍ୱିପକ୍ଷୀୟ ସମ୍ପର୍କରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସେହିଭଳି ଗତବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ ପାଇଛି। ମନ୍ତ୍ରଣାଳୟ କହିଛି, ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ସମ୍ପର୍କିତ ଯୁଗ୍ମ ଘୋଷଣାନାମାକୁ ଅଧିକ ସଶକ୍ତ ତଥା ନବୀକରଣ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ବାସ୍ତବ ରୂପ ଦେବା ଦିଗରେ ଅଗ୍ରଗତି ହୋଇଛି ବୋଲି ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଯୁଗ୍ମ ସାମୁଦ୍ରିକ ସୁରକ୍ଷା ସହଯୋଗ ରୋଡ୍ମ୍ୟାପ୍କୁ ଚୂଡ଼ାନ୍ତ କରିବା ଦିଗରେ ଉଭୟ ପକ୍ଷ ଆଜି ମତ ବିନିମୟ କରିଛନ୍ତି। ସେହିଭଳି ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଅଷ୍ଟ୍ରେଲିଆ ସାମୁଦ୍ରିକ ସୀମା କମାଣ୍ଡ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁ, ବରଂ ଏହା ସଭ୍ୟତାଗତ ବିଶ୍ୱାସର ଏକ ବିବୃତ୍ତି। ଆଜି ନୂଆଦିଲ୍ଲୀଠାରେ ଏହି ଚୁକ୍ତିନାମା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି, ଛଅ ମାସ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତିନାମା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ସମନ୍ୱିତ ଚୁକ୍ତିନାମା ଓମାନ ଓ ଭାରତ ମଧ୍ୟରେ ସମ୍ପର୍କକୁ ଅଧିକ ଗତିଶୀଳ କରିବ। ଏହାଦ୍ୱାରା ଭାରତର ଶ୍ରମ ବ୍ୟବସ୍ଥା, ଏମ୍ଏସ୍ଏମ୍ଇ ତଥା ବୟନଶିଳ୍ପ, କ୍ରୀଡ଼ା ପୋଷାକ, କୃଷିଜାତ ଉତ୍ପାଦ, ଔଷଧ ଓ ମେଡିକାଲ ଯନ୍ତ୍ରପାତି, ଚମଡ଼ା, ଅଟୋମୋବାଇଲ୍ ଏବଂ ସାମୁଦ୍ରିକ ଉତ୍ପାଦକୁ ପ୍ରୋତ୍ସାହନ ମିଳିବ। ଏହି ସନ୍ତୁଳିତ ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ଜୀବିକାକୁ ସୁରକ୍ଷିତ ରଖିବା ସହିତ ଭାରତରୁ ଓମାନକୁ ରପ୍ତାନୀ ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ ବୋଲି ଶ୍ରୀ ଗୋଏଲ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓମାନ ସମନ୍ୱିତ ଅର୍ଥନୀତି ଭାଗିଦାରୀ ଚୁକ୍ତିନାମା ସମ୍ପର୍କିତ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓମାନ ମଧ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବା ଚୁକ୍ତିନାମା ଦ୍ୱାରା ଭାରତୀୟ ରପ୍ତାନୀକାରୀଙ୍କ ଲାଗି କିଭଳି ସୁଯୋଗ ସୃଷ୍ଟି ହୋଇଛି, ନିଯୁକ୍ତି ସୃଷ୍ଟି ଅଧିକ ପ୍ରୋତ୍ସାହିତ କରିବା ତଥା କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ଦୁଇ ଦେଶ ସମୃଦ୍ଧି ଦିଗରେ ଏହା ସହାୟକ ହୋଇପାରିବ। ଏ ସମ୍ପର୍କରେ ଶ୍ରୀ ଗୋଏଲ ଏହି ଲେଖାରେ ଆଲୋକପାତ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିକଶିତ ରାଷ୍ଟ୍ର ସହିତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଦିଗରେ ସରକାରଙ୍କ ଜାରି ରହିଥିବା ପ୍ରଚେଷ୍ଟା ଏହି ଲେଖା ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ଦେଶବ୍ୟାପୀ ଚାଷ ଜମିକୁ ସୁରକ୍ଷିତ ରଖିବା ସହିତ ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ପଦ୍ଧତି ଆପଣେଇବା ଉଦ୍ଦେଶ୍ୟରେ ଆଜିଠାରୁ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମବେତ ଚାଷୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ମାସେବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନ ଚାଷ ଜମି ଏବଂ ମୃତ୍ତିକା ସଂରକ୍ଷଣ ଦିଗରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବ। ଏହାଛଡ଼ା ଚାଷୀମାନେ ନିଜ ଜମିରେ ଯେଭଳି ରାସାୟନିକ ସାର ବ୍ୟବହାର ନ କରିବେ ସେଥିଲାଗି କୃଷିମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନରେ ଭାରତୀୟ କୃଷି ଗବେଷଣା ପରିଷଦ, ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର ଏବଂ ନିର୍ବାଚିତ ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିବେ। ଏହି ଅବସରରେ ମୃତ୍ତିକା ପରୀକ୍ଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରାକୃତିକ ଚାଷ ପଦ୍ଧତି, ସାରର ଏକ ସନ୍ତୁଳିତ ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତି ଉପରେ ଚାଷୀମାନଙ୍କୁ ତଥ୍ୟ ପ୍ରଦାନ କରାଯିବ। ଏହାଛଡ଼ା ନକଲି ସାର, ବିହନ ଏବଂ କୀଟନାଶକ ଚିହ୍ନଟ କରିବା ସମ୍ପର୍କରେ ମଧ୍ୟ ଏହି ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ ଅବଗତ କରାଯିବ। ସେହିଭଳି ଏହି ଅଭିଯାନ ଅବସରରେ ପିଏମ୍ କିଷାନ ସମ୍ମାନ ନିଧି, ଶସ୍ୟ ବୀମା ଯୋଜନା, କିଷାନ କ୍ରେଡିଟ୍ କାର୍ଡ ଭଳି ସରକାରୀ ଜନକଲ୍ୟାଣୀ କୃଷି ଯୋଜନାଗୁଡ଼ିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ କହିଛି। ଜେଇ ଆଡଭାନ୍ସ 2026ର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଆଇଆଇଟି ରୁର୍କୀ ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ପରିଚାଳନା କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଆଇଆଇଟି ରୁର୍କୀ କହିଛି, ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷାରେ 10,107 ଜଣ ଛାତ୍ରୀଙ୍କ ସମେତ ମୋଟ 56,880 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଇଆଇଟି ଦିଲ୍ଲୀ ଜୋନ୍ର ଶୁଭମ କୁମାର ମୋଟ 360ରୁ 330 ନମ୍ବର ପାଇ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି ସରକାର ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି।

0: ऑथेंटिकेशन कोड के साथ की गई है।
1: मुख्य संवाद गुड़िक पुणि थरे भारत म्यांमार मध्यरे थिबा ऐतिहासिक और सभ्यतागत संपर्क को अधिक सशक्त करिबा लागि उभय देशर सम्मति भारत ओमान समन्वित अर्थनीति भागीदारी चुक्तिनामा सभ्यतागत विश्वास एक बृत्ति कहिले वाणिज्य और शिल्प मंत्री एवं जेई आडभांस 2026 परीक्षाफल प्रकाश पाइला आज संवाद शेष होगा।
2: आपण कार्यक्रम शुणुंट आकाशवाणी कटक केन्द्र
3: सुदूर सदर अपहंच अंचल स्वर उत्सव महोत्सव सभा समिति समारोह प्रगति दुर्गति एवं संगतिर अभिव्यक्ति को नहीं आंचलिक संवाद विभाग पक्षर् प्रस्तुत करुछु जिला हालचाल। आज जिला हालचाल शुणु जाजपुर जिला संपर्क में तथ्य देखते आम जाजपुर संवाददाता प्रिय रंजन कर ओ उपस्थापनारे मु सत्यव्रत बेहुरा। जाजपुर जिले में 2025-26 आर्थिक वर्षर खरीफ धान संग्रह जिला 98.16% लक्ष्य हासिल करथिबा बेले 91.17% चासी एही प्रक्रिया रे शामिल होईछंती। एही सफलता पई जाजपुर जिला राज्यस्तर रे पुरस्कृत होईछि। जाजपुर आयोजित समीक्षा बैठक में जोगदेई राज्य खाद्य जोगाण और खाउटी कल्याण मंत्री कृष्ण चंद्र पात्र एही सूचना देइछंती। से धान संग्रह समय चाषी को उत्तम सेवा प्रदान एवं नोडाल अधिकारी उपस्थिति सुनिश्चित करने को निर्देश देते जोगाण विभाग दुर्नीति कौन परिस्थिति में सहयोग करा मंत्री कहते से मुख्यमंत्री अन्नपूर्णा योजना आधार में हिताधिकारी अतिरिक्त 5 किलोग्राम चावल पाइबे मंत्री श्री पात्र सूचना देते
4: ଭଲ ଖରିଫ ଋତୁରେ ଭଲ ରିକ୍ରୁଟମେଣ୍ଟ କରିଛନ୍ତି। 98% ରିକ୍ରୁଟମେଣ୍ଟ ହେଇଛି ଏବଂ 91% ଚାଷୀ ଏଠି ଧାନ ବିକିଛନ୍ତି ଏବଂ ରବିରେ ମଧ୍ୟ ଷ୍ଟାର୍ଟ ହେଇଗଲାଣି। ଯାଜପୁର ଜିଲ୍ଲାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ, ଠିକ ଭାବରେ ରିକ୍ରୁଟମେଣ୍ଟ ହେବ। ଯାହା ଟାର୍ଗେଟ ତାଙ୍କର ଦରକାର ଆମେ ଦେବୁ। ଯାହା ଅସୁବିଧା ଥିଲା ଗୋଦାମ ଫୋଦାମର ଅସୁବିଧା, ଗୋଦାମ ଯେଉଁଠି ଆବଶ୍ୟକ ଅଛି ମଧ୍ୟ ସେଟା ବ୍ୟବସ୍ଥା କରାଯିବ।
3: ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ 1,639 ଜଣ ବିଏଲ୍ଓ ଓ 164 ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ବୁଲି ମତଦାତାଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି ଯୋଗ୍ୟ ମତଦାତାଙ୍କ ନାମ ସାମିଲ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେଇ ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏସ୍ଆଇଆର୍ ସମ୍ପର୍କିତ ଅଧିକ ସୂଚନା ପାଇଁ ଜନସାଧାରଣ 1950 ଟୋଲ୍ ଫ୍ରି ନମ୍ଘରରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
5: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆମ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅନାଧିକୃତ ପ୍ରବାସୀ ମୃତ ବ୍ୟକ୍ତି କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ହଟାଇବା। ଚଳିତ ବର୍ଷ May 30 ତାରିଖରୁ ଜୁନ୍ 28 ଯାଏଁ ବୁଥ୍ ଲେବୁଲ ଅଫିସର ମାନେ ଘରକୁ ଘର ପରିଦର୍ଶନ କରିବେ। ବିଏଲ୍ଓ ଆପଣଙ୍କୁ 2 ଏନୋମୁଲେସନ ଫର୍ମ ବା ପରିଗଣନା ଫର୍ମ ଦେବେ। ଆପଣଙ୍କୁ ଫର୍ମ ପୂରଣ କରିବାରେ ବୁଥ୍ ଲେବୁଲ ଅଫିସର ମାନେ ସାହାଯ୍ୟ ମଧ୍ୟ କରିବେ। 2 ଫର୍ମ ପୂରଣ ହୋଇସାରିବା ପରେ ବିଏଲ୍ଓ ଆପଣଙ୍କ ଠାରୁ ଗୋଟିଏ ଫର୍ମ ସଂଗ୍ରହ କରିବେ ଏବଂ ଆର ଫର୍ମରେ ଦସ୍ତଖତ ସହ ପ୍ରାପ୍ତି ସ୍ୱୀକାର କରି ଆପଣଙ୍କୁ ଦେବେ। ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କାର୍ଯ୍ୟରେ 1,639 ଜଣ ବିଏଲ୍ଓ ଓ 164 ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଏହାପରେ 5 ଜୁଲାଇ 2026 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଯଦି ସେଥିରେ କାହାର ଆପତ୍ତି ଥାଏ ତେବେ 5 ଜୁଲାଇ 2026 ରୁ 4 ଅଗଷ୍ଟ 2026 ଭିତରେ ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। 5 ଜୁଲାଇ 2026 ରୁ 2 ସେପ୍ଟେମ୍ବର 2026 ମଧ୍ୟରେ ଆପତ୍ତିର ସମାଧାନ କରାଯିବ। ଏହାପରେ 6 ସେପ୍ଟେମ୍ବର 2026ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ।
3: ଜିଲ୍ଲାର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଜନଭାଗିଦାରୀ ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। May 18 ରୁ 25 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସୁକିନ୍ଦା, ଦାନଗଦୀ, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକର ଜନଜାତି ଅଞ୍ଚଳଗୁଡ଼ିକରେ ସାଚୁରେସନ୍ କ୍ୟାମ୍ପ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବେଲହାରି ଗ୍ରାମର ସ୍ୱର୍ଗତ ବାବୁଲି ଜାମୁଦାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରାଯାଇ ମାନବତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରାଯାଇଛି। ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନ ସମାଜକୁ ସହାନୁଭୂତି ଓ ପରୋପକାରର ବାର୍ତ୍ତା ଦେଇଛି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସ୍ୱପନ କୁମାର ନନ୍ଦ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମକୁ ଆଧୁନିକ ରୂପ ଦେବା ପାଇଁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

0: ରାଜ୍ୟ କ୍ରୀଡ଼ା ଓ ଯୁବ କଲ୍ୟାଣ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରାୟ 35 ଲକ୍ଷ ଟଙ୍କା ବ୍ୟୟରେ ଷ୍ଟାଡିୟମକୁ ଏକ ମଡେଲ କ୍ରୀଡ଼ା କେନ୍ଦ୍ରରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ 7:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝି। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।

0: ଆମର ଚାଷୀ ଭାଇ ତଥା ଶ୍ରୋତା ବନ୍ଧୁମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ଆମର ଚାଷୀ ଭାଇମାନଙ୍କୁ ଭଲ ଭାବରେ ଜଣା ଯେ ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏବଂ ବିଭିନ୍ନ ସମୟରେ ବର୍ଷାର ଅଭାବ ଯୋଗୁଁ ଆପାତକାଳୀନ ପରିସ୍ଥିତିରେ ଚାଷ କରିବାକୁ ହେଉଛି ଏବଂ ବିଶେଷ କରି ଚାଷୀ ଭାଇମାନଙ୍କର ଖରିଫ ଚାଷ ଅନେକ ସମୟରେ ଡେରିରେ ହେଉଛି, ବହୁତ ପରେ ଚାଷୀ ଭାଇମାନେ କରୁଛନ୍ତି। ଆଉ ବୁଣାବୁଣି ପ୍ରାୟ ବହୁତ ଚାଷୀ ଭାଇମାନେ କରିପାରୁନାହାନ୍ତି। କିଛି ଜମିରେ, ସବୁ ଜମି ତ ଆମର ବୁଣାବୁଣି ପାଇଁ ବି ଠିକ୍ ନୁହେଁ, କିଛି ଜମି ଅଛି ଖାଲ ଜମି, ଆଉ କିଛି ଜମି ଅଛି ମଧ୍ୟମ କିସମର, କିଛି ଜମି ଅଛି ପୁଣି ଡାହି କିସମର। ତେଣୁ ଯେଉଁ କିସମର ଜମିକୁ ସେଇ କିସମର ଚାଷ ଆମେ କରିବା, କିନ୍ତୁ ପରିସ୍ଥିତି କଥା ଆମେ ନିଶ୍ଚିତ ଭାବରେ ଚିନ୍ତା କରିବା। ଆଗରୁ ଚାଷୀ ଭାଇମାନେ ସମୟ ପାଉଥିଲେ ଏବଂ ଖରାଦିନେ ହଳ କରିକି ଆଉ ତା ଭିତରେ ଖତ ଦେଇକି, ତା ପୂର୍ବରୁ ବି ଖତ ପ୍ରାୟ ଦିଆ ହେଉଥିଲା ବିଲରେ, ତାପରେ ହଳ ମାନେ ଖରାରେ ହଳ କରିକି ଦୁଇ ତିନି ଗାର ମାରିକି ରଖୁଥିଲେ ଏବଂ ଜମିର ଯେତେବେଳେ ଠିକ୍ ଇଏ ଆସିଯାଏ ପାଗ, ସେତିକି ବେଳେ ପ୍ରାୟ ବୁଣାବୁଣି କରୁଥିଲେ। କିନ୍ତୁ ତା ଆପାତକାଳୀନ ପରିସ୍ଥିତି ଆରମ୍ଭ ହେଲା ଏବଂ ଚାଷୀ ଭାଇମାନଙ୍କୁ ପ୍ରାୟ କାଦୁଆ ତଳା ଉପରେ ନିର୍ଭର କରିଲେ ସେମାନେ, ଏବଂ କାଦୁଆ ତଳରେ ବି ଦେଖିଲେ ଯେ ଚାଷୀ ଭାଇମାନଙ୍କର ଚାଷ ହେଇଯାଉଛି ଡେରିରେ ହେଲେ ବି, ଆଉ ବିଶେଷ ଭାବରେ ସାର ଔଷଧ ଏଗୁଡ଼ା ସବୁ ବ୍ୟବହାର କଲେ, ଆଉ ରୋଗକୁ ନିୟନ୍ତ୍ରଣ କଲେ, ପୋକକୁ ନିୟନ୍ତ୍ରଣ କଲେ, ତାପରେ ଚାଷ ଠିକ୍ ହେଲା। କିନ୍ତୁ ବର୍ତ୍ତମାନ ଗୋଟେ ଅଦ୍ଭୁତ ପ୍ରକାରର ପରିସ୍ଥିତି ଗୋଟେ ସୃଷ୍ଟି ହେଇଛି, କାରଣ ଆପଣମାନେ ଜାଣିଥିବେ ଯେ ଜମିରେ ସାରର ପ୍ରଚୁର ବ୍ୟବହାର ଯୋଗୁଁ ଏବଂ ଦୀର୍ଘ ଦିନ ଧରିକି, ଦଶନ୍ଧି ଧରିକି, ଦୁଇ ତିନି ଦଶନ୍ଧି ଧରି ନିଅନ୍ତୁ, ତା ଭିତରେ ଆମେ ଜମିର ଯେଉଁ ମାଟିର ଯେଉଁ ଉର୍ବରତା ତାକୁ ତ କମେଇଛୁ, ମାଟିର ଯେଉଁ ସ୍ୱାସ୍ଥ୍ୟ ତାକୁ ବି ଆମେ ପତନ କରେଇ ଦେଇଛୁ। ମିଳିବନି, ଏ ବର୍ଷର ଯେଉଁ ଯୁଦ୍ଧ ପରିସ୍ଥିତି ହେଇଛି ସେଥିପାଇଁ ସାର ଆସିବାଟା ବହୁତ କଷ୍ଟ। ଆମ ଭାରତ ବର୍ଷରେ ବହୁତ କମ୍ ହୁଏ, ବହୁତ ଗୁଡ଼ା ଜିନିଷରେ ଆମେ ବାହାରୁ

ଉପରେ ନିର୍ଭର କରୁ। ବହୁତ ବଡ଼ ବଡ଼ ଭାଷଣବାଜି ଆମର ହୁଏ, କିନ୍ତୁ ଆମେ ପ୍ରକୃତରେ ସ୍ୱାବଲମ୍ବୀ କଷ୍ଟ, କାରଣ ଆମେ ଯାହା କହୁ ତାହା କରୁନି। ବହୁତ କ୍ଷେତ୍ରରେ ଦେଖିବେ, ଆମେ ଧରିନିଅନ୍ତୁ ପ୍ରଶାସନିକ ହୁଅନ୍ତି, UPSC ପରୀକ୍ଷା ଦିଅନ୍ତି, ପରୀକ୍ଷା ଦେବେ, IAS ହେବେ, IFS ହେବେ, ସବୁ ଠିକ, କିନ୍ତୁ ତାଙ୍କୁ ଦେଖିବେ ଗୋଟେ ଲମ୍ବା ଲିଷ୍ଟ ପାଇବେ ଆପଣ, ଯେ ସେ ଭିତରୁ କିଛି ମାନେ ବିଭିନ୍ନ ରକମ ମାନେ ଅଲଗା ରକମ କାମ କରିକି ପଇସା ହଡ଼ପ କରିକି ଏମିତି ସବୁ କରନ୍ତି। ତ ଯାହା ତ ରାଜନୈତିକ ଅଭିସନ୍ଧି ପୁଣି ଅଲଗା ଟାଇପ୍ର। ତେଣୁ ଭାରତବର୍ଷରେ ଆମର ସ୍ୱାଧୀନତା ପରଠାରୁ ଚାଷୀ ଭାଇମାନଙ୍କର ବହୁତ ପ୍ରକାରର ମାନେ କ'ଣ ଘାତ ପ୍ରତିଘାତ ଦେଇକି ତାଙ୍କୁ ଗତି କରିବାକୁ ପଡ଼ିଛି, ଏବଂ ବିଭିନ୍ନ ପ୍ରକାରର ସୁଯୋଗ ସୁବିଧା ସୃଷ୍ଟି କରାହେଇଛି, ସମବାୟ ସଂସ୍ଥା ବି ସୃଷ୍ଟି କରାହେଇଛି, ଆଉ ବିଭିନ୍ନ ତତ୍ପରତା ଦେଖେଇଲେ ଯାହା ଚାଲିବ ତାକୁ ବିକ୍ରି ବଟାର ବି ମଧ୍ୟ ସମସ୍ୟା ରହିଲା। ସେମାନଙ୍କୁ ବର୍ତ୍ତମାନ ସାରର ଉପରେ ଟିକେ ନିର୍ଭରତା କମେଇବାକୁ ହବ, ସବୁଜ ଖତ, ତାପରେ ଜିଆ ଖତ, ଆଉ ମାଟିର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଅର୍ଥାତ ଅମ୍ଳତାକୁ ମାନେ କମେଇବା ପାଇଁ ଆମକୁ ଚୂନ ଆଉ ପେପର ସ୍ଲେଗ ଏଗୁଡ଼ିକ ବ୍ୟବହାର କରିବାକୁ ହବ। ବିଭିନ୍ନ ପ୍ରକାର ଜୈବିକ ସାର, ଜୈବିକ ଔଷଧ ମଧ୍ୟ ଆମକୁ ମିଳିଲାଣି, ବର୍ତ୍ତମାନ ହାଟ ବଜାରରେ ବିକ୍ରି ହେଉଛି। ଅବଶ୍ୟ ପ୍ରଥମେ ଆମକୁ ଟିକେ ଜଗିକି ଦେବାକୁ ପଡ଼ିବ, ଏବଂ କୃଷି ଅଧିକାରୀ କୃଷି କର୍ମଚାରୀମାନଙ୍କୁ ଦରକାର ପଡ଼ିଲେ ପଚାରିକି କେତେ ମାତ୍ରାରେ ଦିଆଯିବ, କେତେବେଳେ ଦିଆଯିବ, ସେଗୁଡ଼ାକ ସବୁ ବ୍ୟବହାର କରିବା। ଯେଉଁଗୁଡ଼ାକ କୁହାହେଉଛି ଜୈବିକ ସାର, ଜୈବିକ ଔଷଧ, ସେ ରୋଗ ପୋକ ହଉ ସେଗୁଡ଼ାକ ବି ମଧ୍ୟ ବ୍ୟବହାର କରିବାକୁ ହେଲେ ଟିକେ କୌଶଳତାର ସହ ବ୍ୟବହାର କରିବାକୁ ହବ, କାରଣ ସବୁଗୁଡ଼ିକ ଆମେ ପଇସା ଦେଇକି କିଣିବା, କିନ୍ତୁ ତାକୁ ସବୁଜ ଖତଟାକୁ କମ୍ପୋଷ୍ଟଟାକୁ ଆମେ ବ୍ୟବହାର କରିବା ଦରକାର। ଆଉ ଗୋବର ଖତ ତ ନିଶ୍ଚିତ ଭାବରେ ବ୍ୟବହାର କରିବା, କିନ୍ତୁ ଭାଗ୍ୟର ବିଡ଼ମ୍ବନା ଯେ ହେଲା ଗଲାଣି, ଆମର ଗାଁ ଗହଳିରେ ଦେଖାହେଉଛି ବଡ଼ ବଡ଼ ଗୁହାଳ ସବୁ ଆଗରୁ ଯେଉଁ ଥିଲା ଆଉ ବର୍ତ୍ତମାନ ନାହିଁ, ଗୋଟେ ଦୁଇଟା ଗାଈ ଯଦି ଅଛନ୍ତି ଅଛନ୍ତି, ଆଉ ବଳଦ ତ ପ୍ରାୟ ଏଇମାନେ ଯିଏ ଦୁଇ ମାଣ ତିନି ମାଣ ଜମି ବି ଚାଷ କରୁଥିଲା ତା ନିଜ ଗୋଟେ ବଳଦ ରଖୁ ମାନେ ଗୋଟେ ହଳ ବଳଦ କମ୍ ସେ କମ୍ ରଖୁଥିଲା, ଆଉ ତା ସେ ଅନ୍ୟ ଭାଇମାନଙ୍କର ସାହାଯ୍ୟ କରୁଥିଲା। ତେଣୁ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆମର ଦେଖାଦେଇଛି ଗାଁ ଗହଳି ଠାରୁ ସବୁଆଡ଼େ। ଆଉ ତା ଫୋକସ୍ଟା ଆମର ଯେଉଁ ଗୋଟେ ଥିଲା ନିର୍ଦ୍ଦିଷ୍ଟ ଆଭିମୁଖ୍ୟ, ତାକୁ ଆମେ ଭୁଲି ଯାଇଛୁ ବହୁତ କଥା। ଆମେ ଯାହା ନା କାହିଁକି ପଇସା ଯେତେ ରୋଜଗାର କଲେ ମଧ୍ୟ ଯଦି ସବୁଯାକ ଆମେ ଜିନିଷ କିଣିକି ଖାଇବା ମାନେ ସେଇ ଦରିଦ୍ର ଗୁଡ଼େଇବା ସାଙ୍ଗରେ ସମାନ। ସେଇ ଲାଗି ଆମର ପୂର୍ବ ପୁରୁଷମାନେ ଆମର ଧାନକୁ ଲକ୍ଷ୍ମୀ କହିକି ପୂଜା କରୁଥିଲେ, ବର୍ତ୍ତମାନ ସୁଦ୍ଧା କି ସେଟା ପୂଜା କରୁଛେ, ତେଣୁ ବଡ଼ ଚିନ୍ତା ସେଥିପାଇଁ। ତଥାପି ଆମକୁ ମାନେ କ'ଣ ଟିକେ ସକାରାତ୍ମକ ହେବାକୁ ହବ, ଏବଂ ଅନେକ ସମୟରେ ସମନ୍ୱିତ କୃଷି କଥା ବି ଆମେ କହୁ, ଚାଷୀ ଭାଇମାନେ ବି କରୁଛନ୍ତି କିଏ କେମିତି, ବିଭିନ୍ନ ରକମ ଗୋପାଳନ କଲେ ଟିକେ ଛେଳି ଟିକେ ରଖିଲେ, ଦୁଇ ଚାରିଟା କୁକୁଡ଼ା ରଖିଲେ, ବତକ ରଖିଲେ, ଆଉ ଗଡ଼ିଆ ଯଦି ଅଛି ଟିକେ ମାଛ ବି ଚାଷ କଲେ, ଫଳ ଯଦି ଗଡ଼ିଆ ଆଡ଼ରେ କରିପାରିଲେ ଟିକେ ଆମ୍ବ ପଣସ, ସିଏ ବି ଆଜିକାଲି ସ୍ୱଳ୍ପ ମିଆଦୀ ମାନେ ସମୟରେ ଆମକୁ ଭଲ ଫଳ ବି ଯୋଗାଇ ପାରିବ। ଆଜିକାଲି ଅଳ୍ପ ବି ଫଳ ହେଇପାରୁଛି, ଆମ୍ବ ହଉ ପଣସ ହଉ କୁଳି ହଉ ବିଭିନ୍ନ ପ୍ରକାରର। ତେଣୁ ସମନ୍ୱିତ କୃଷି ଯଦି ଆମେ କରିପାରୁଛେ, ଆମର ଯଦି ଅଳ୍ପ ଜମିରେ ଚାରି ମାଣ ପାଞ୍ଚ ମାଣ ଜମି ଆଉ ତା ଭିତରେ ଯଦି ସମନ୍ୱିତ କୃଷି କରିପାରୁଛେ ତାହେଲେ ବହୁତ ଭଲ, କାରଣ ଆମେ ଗୋଟେ ଦିଗରେ ଯଦି ଆମେ ଭରସା କରିକି ରହିବା ତାହେଲେ ଅନେକ ସମୟରେ ଆମକୁ ଅସୁବିଧାରେ ପଡ଼ିବାକୁ ହବ। ଆଉ ଜାଣୁଛ ଜଳବାୟୁ ହେଉଛି, ଅନେକ ସମୟରେ ଆମର ରୂପ ବର୍ଷା ବି ହଉନି ବା ପ୍ରକାରର ପାଗ ବି ହଉନି, ତେଣୁ ଯଦି ଗୋଟେ ଦିଗରେ ଆମେ ଆଶା ରଖିଥିବା ତାହେଲେ ଆମକୁ ବେଳେବେଳେ ନର୍ଭାସ ହେବାକୁ ପଡ଼ିବ। ତେଣୁ ସେଟା ନ ରଖିକି ଆମେ ଚାରି ପାଞ୍ଚଟା ଆଡ଼କୁ ଟିକେ ମନ ବଳେଇଥିବା, ତେବେ ଯାଇକି ତିଷ୍ଟି ତାପରେ ବିଭିନ୍ନ ପ୍ରକାରର ଅସୁବିଧା ମଝିରେ ମଝିରେ ହେଉଛି, ବିକ୍ରି ବଟାର ଅସୁବିଧା ହେଉଛି, ତାପରେ ବିକ୍ରି କରିବା ପାଇଁ ଆମେ ଯଦି ଟିକେ ଆମେ ଯଦି ତରତରିଆ ଭାବରେ ବେପାରୀମାନଙ୍କୁ ବିକିଦେବା ତାହେଲେ ଯେଉଁଟାକି ଆମର ପନିପରିବା ଚାଷରେ ପ୍ରାୟ ହେଉଛି, ଚାଷୀ ଭାଇମାନଙ୍କୁ ସିଧା ସେମାନେ ଆସିକି ହାଟ ବଜାରରେ ବିକ୍ରି କରିବାର ସମୟ ନାହିଁ, ଯଦି ଅଛି ସୁଯୋଗ ନାହିଁ, ଆଉ ତେଣୁ ସେମାନେ ବେପାରୀମାନଙ୍କୁ ପାଇକାରୀମାନଙ୍କୁ ଦେବା ପାଇଁ ବାଧ୍ୟ, ନହେଲେ ଗଦିରେ ଆଣିକି ଦେଉଛନ୍ତି। ଖାଲି ବାରିପଦା ତ କଥା ନୁହେଁ, ଆମ ମୟୂରଭଞ୍ଜ ଜିଲ୍ଲା ଗୋଟେ ବଡ଼ ଜିଲ୍ଲା ସବୁଠୁ, ଆଉ ଚାରିଟା ସବ୍ ଡିଭିଜନ, 26 ବ୍ଲକ, ଆଉ ବହୁତ ସହରାଞ୍ଚଳ ହେଲାଣି ଯେଉଁଗୁଡ଼ାକ ବ୍ଲକ ହେଡ଼କ୍ୱାର୍ଟର, ସେଥିରେ ବି ତ ଆମର ତହସିଲ ଅଫିସ୍ କମ୍ ସେ କମ୍ ହେଇଗଲାଣି, ଥାନା ତ ଆଗରୁ ଥିଲା, ବ୍ୟାଙ୍କ ଗୁଡ଼ିକ ବି ହେଲାଣି, ତେଣୁ ଲୋକସଂଖ୍ୟା ଚାରିଆଡ଼େ
ଏ ଯେଉଁ ଛକ ଜାଗା ମାନଙ୍କରେ ବା ବ୍ଲକ ହେଡ଼କ୍ୱାର୍ଟରରେ, ତେଣୁ ବିକ୍ରି ବଟା

ଆମର କହିବାକୁ ଗଲେ ସେମିତି ଯଦି ଆମେ ଟିକେ ଧୈର୍ଯ୍ୟ ରଖିବା ତାହେଲେ ପନିପରିବା ପାଖରୁ ଆରମ୍ଭ କରିକି ଡାଲି ଜାତୀୟ ଫସଲ ପାଖରୁ ତୈଳବୀଜ ଫସଲ ସବୁ କିଛି ଆମେ ବିକ୍ରି କରିପାରିବା ଏବଂ ସିଧା ଆମେ ମାନେ ଯେଉଁମାନେ କରିବା ସିଧା ବିକ୍ରି ମାନେ ମୁଁ ଭାବୁଛି ଯେ ମିଡିଲ୍ ମ୍ୟାନ୍ ଯେଉଁଟା ମଧ୍ୟମ ମଝିରେ ରହିକି ସେ ଚ୍ୟାନେଲ୍ ସବୁ ଡିଷ୍ଟ୍ରିବ୍ୟୁସନ୍ରେ ଯେଉଁମାନେ ରହୁଛନ୍ତି ସେମାନେ ସେଇ ଲାଭଟା ସେମାନେ ପାଇଯାଉଛନ୍ତି ଆଉ ଦେଖିବେ ସେଗୁଡ଼ାକ ସବୁ ମାନେ ସେମିତି ଦେଖିବାକୁ ଗଲେ ଆମ ଅଞ୍ଚଳର ବେପାରୀମାନଙ୍କ ସହିତ ମାନେ ଆମର ଦେଖା ସେମାନେ ସବୁ କାମ ତେଣୁ ବହୁତ କଥା ଚିନ୍ତା କରିବାକୁ ଅଛି ଆଉ ଚାହୁଁ ଚାହୁଁ ଦେଖନ୍ତୁ ଜୁନ୍ ମାସ ଆସିଗଲାଣି 2000 ହେଇ ଆଜି 1 ତାରିଖ ଆଉ 2-4 ଦିନ ପରେ ପୁଣି ପରିବେଶ ଦିବସ ପାଳନ କରା ଚାରିଆଡ଼େ ସବୁ ମିଟିଂ ଫିଟିଂ ହବ ଭାଷଣବାଜି ହବ କିନ୍ତୁ ଆକୁ ସବୁ ମନେ ରଖିବାକୁ ହବ ବିଶେଷ ଭାବରେ ଆମର ଚାଷୀ ଭାଇମାନଙ୍କୁ ହଉ ଏବଂ ଆମ ପିଲାମାନଙ୍କୁ ନିଶ୍ଚିତ ଭାବରେ ପରିବେଶ ଦିବସ ଆଗରୁ ଆମେ ଟିକେ ସଜାଗ ହେଇକି ରହିବା ଗଛ କିଛି ଚାରା କିଛି କିଣିକି ଆଣିଥିବା ବା ଯେଉଁଠି ଯେମିତି ମିଳୁଛି ଆଉ ସରକାରଙ୍କ ତରଫରୁ ସେଠୁ ଯାଇକି ଆଣିବା ଆଉ ଜୁନ୍ 5 ତାରିଖ ସୁଦ୍ଧା ଲଗେଇବା ଆରମ୍ଭ କରିଦେବା ଏଇଲା ଗୋଟେ ପ୍ରକୃଷ୍ଟ ସମୟ କାରଣ ଆମେ ଜାଣିଛୁ ଅକ୍ଷି ତୃତୀୟା ପରଠାରୁ ଆମର ପ୍ରାୟ ସମୟଟା ଠିକ୍ ଆସେ ଅଙ୍କୁରୋଦଗମ ହେବା ପାଇଁ ନୂଆ ବିହନକୁ ବି ଅଙ୍କୁରୋଦଗମ ହେବା ପାଇଁ ସହଜ ଆଉ ଗଛକୁ ସମ୍ଭାଳିବାରେ ବି ସହଜ ହୁଏ ମାଟିର ତାପମାତ୍ରା ଏମିତି ଥାଏ ସେଇଟା ସାହାଯ୍ୟ କରେ ଅନୁକୂଳ ହୁଏ ତେଣୁ ତା ସଜାଗ ରହିବା ରହିଛି ସବୁଦିନ ଆମେ କହୁ ପ୍ରାୟ ଯେ ଆମର ଚେଷ୍ଟା ସବୁବେଳେ ଆମେ ଜାରି ରଖିବା ନିଜ ତରଫରୁ ଯେ ଚାଷଟାକୁ ଆମକୁ ବଞ୍ଚେଇ ରଖିତେ ହବ କାରଣ ଚାଷ ସେମିତି କଥା ନୁହେଁ ଯେ ନିଶ୍ଚୟ ଆପଣମାନେ ନିଶ୍ଚୟ ଅନୁଭବ କରୁଥିବେ ଯେ ବାପା ଅମଳରୁ ଯେ ଚାଷଟା ଗୋଟେ ଯଦି ଆମେ ନିହାତି ଭାବରେ ଖାଲି ଲାଭ କରିବା ପାଇଁ ଚାଷ କରିବା ହବ ତ ଏମ୍ ରଖିବା ସେଇଆ ଆଭିମୁଖ୍ୟ ସେଇଆ ରଖିବା ଆଉ ସେଥିପାଇଁ ଆମର ଯେଉଁ କର୍ମଚାରୀମାନେ ଅଛନ୍ତି ଗ୍ରାମ୍ୟ କୃଷି କର୍ମଚାରୀ ହୁଅନ୍ତୁ ଅଧିକାରୀମାନଙ୍କୁ ତାଙ୍କ ସହିତ ଯୋଗାଯୋଗ କରିଥିବା ଦେଇକି ଟିକେ ଚାଷ କରିବା ଜଗନ୍ନାଥଙ୍କୁ ଟିକେ ସ୍ମରଣ କରିବା।

0: ହଁ ବଡ଼ ଭାଇ, ପ୍ରାୟ ଲୋକମାନେ ସବୁ ଯିଏ ଯାହାର ସକ୍ଷମ ଅନୁସାରେ ମାଛ, ମାଂସ, ଅଣ୍ଡା, କୁକୁଡ଼ା ଦୋକାନରେ ଭିଡ଼ ଜମେଇଛନ୍ତି, ଆଉ ଏବେ ସୁଦ୍ଧା ଖାଇଖୁଆକି ବେଶ ମଜଲିସ୍ରେ ଅଛନ୍ତି।
1: ନିରାମିଷ ପ୍ରିୟ ବି ବହୁତ ଲୋକଙ୍କ ସଂଖ୍ୟା ବଢୁଛି। ଅନେକ ଲୋକ ଯେଉଁମାନେ ଚିନ୍ତାଶୀଳ ଲୋକ ବା ଜାଣିପାରୁଛନ୍ତି ଯେ ସ୍ୱାସ୍ଥ୍ୟ ଉପରେ କଣ ତାର କୋଉ ପ୍ରଭାବ ପଡୁଛି ସେ କଥା ସବୁ ଚିନ୍ତା କରୁଛନ୍ତି, ତା ସହିତ ଆମର ପରିବେଶ କଥା ଚିନ୍ତା କରୁଛନ୍ତି। ବହୁତ ଲୋକ ଛାଡ଼ିଛନ୍ତି ବି, ଆଉ ବହୁତ ଲୋକ ଅଧିକା ନେବାରେ ବି ଅଭ୍ୟାସ ହେଇଯାଇଛନ୍ତି। ଯେମିତି କହିଲି ମୁଁ ଫାଷ୍ଟଫୁଡ, ଆମ ବେଳର ଅଭ୍ୟାସ ଗୋଟେ ଅଲଗା ଥିଲା। ଆମେ ଘରକୁ ଖାସି ମାଂସ ଆସିଲେ ଖାଉଥିଲେ, କି ଏବେ ତ ବ୍ରଏଲର କୁକୁଡ଼ାରେ ବିଭିନ୍ନ ରକମ,
0: ତାପରେ ବଜାର ଏଇନା ବଢିଗଲାଣି। ଆଗରୁ କେବଳ ହାଟ ଦିନ ମିଳୁଥିଲା କି ଗୋଟେ ଧର ପର୍ବପର୍ବାଣି ହେଲେ ଖାସି ମରା ହଉଥିଲା କି କୁକୁଡ଼ା ସେତେବେଳକୁ ଇଏ ହଉଥିଲା। ଆଜିକାଲି କିସ, ବାରରେ କିଛି ନାହିଁ, ତୁମେ ସବୁ ବାରରେ ପାଇବ। ବଜାର ତା ମାନେ ସାଫିସିଏଣ୍ଟ ହେଇଯାଇଛି। ଯଦି ଘରେ ନ ହଉଛି ତାହେଲେ ହୋଟେଲ,
1: ହୋଟେଲ
0: ନାଇଁ କି। ତ କଥା ହଉଛି ଆଜିକା ଦିନରେ ବି ଦରଦାମ ଉପରେ ତ ନିୟନ୍ତ୍ରଣ ପ୍ରାୟ ନାହିଁ, ତେଣୁ ଦରଦାମ ବି ଠିକ ବର୍ତ୍ତମାନ ଚାଲିଛି। ଖାସି ମାଂସ 750-800 ଟଙ୍କା ବିକ୍ରି ହେଲାଣି। ଗାଁ ଗହଳି କଥା ଭିନ୍ନ, ଆଉ ଦେଶୀ କୁକୁଡ଼ା ବଜାରରେ ଗୋଟା ଓଜନରେ ଗୋଟେ କେଜିରୁ ମାନେ ପାଖାପାଖି 650-700 ଖଣ୍ଡେ ମାଂସ ବାହାରିବ, ଯାହା ଆମର ହିସାବ ନାଇଁ କି, 200-250 ଗ୍ରାମ ତାର କଟିଯାଏ ସବୁ ଇଏରେ। ତେଣୁ ଚଏସ ସେଇ ଅନୁସାରେ ଆଜି ଉପଭୋଗ କରିଛନ୍ତି। ଆଉ ମାଛର ଚାହିଦାଟା କିନ୍ତୁ ବର୍ଷ ସାରା ରହିଛି, କାହିଁକିନା ଦେଖ ଆମର ମୟୂରଭଞ୍ଜ ଜିଲ୍ଲାରେ ଆଗରୁ ଯେତିକି ପୋଖରୀ ଗଡ଼ିଆ ଥିଲା କିଛି ତ ବୁଝିବାଜି ଦେଲେଣି, ଜମିର ଯୋଉ ଦର ହେଲା ବିକ୍ରି ବଟା ପାଇଁ ବା ଘରଦ୍ୱାର କରି ରହିବା ପାଇଁ, ବାକି କିଛି ଯୋଉମାନେ ପ୍ରକୃତରେ ଚାଷ କରିକି ଜୀବିକା ଅର୍ଜନ କରିବା ପାଇଁ ଯୋଉମାନେ ଇଚ୍ଛା କରୁଛନ୍ତି ସେମାନେ ନିଜେ ନିଜେ ପୋଖରୀ ଖୋଳୁଛନ୍ତି। ଗୋଟେ ଦୁଇଟା ତିନିଟା ଚାରିଟା ପର୍ଯ୍ୟନ୍ତ ପୋଖରୀ ରଖିକି ସେମାନେ ମାଛ ଚାଷ ଭଲ କରୁଛନ୍ତି ଏବଂ
1: ତାପରେ ମିଳୁଛି ବି ହେଲା ସେଇ ଲାଗି ଯୋଉ ଚାଷ କରୁଛନ୍ତି ବୋଲି। ଆମର କହିବାକୁ ଗଲେ ସକାଳରେ ପ୍ରତ୍ୟେକ ଛକରେ ହାଟ ବଜାର କଥା ତ ଠିକ, ପ୍ରତ୍ୟେକ ଛକରେ ବି ବିକ୍ରି ହଉଛି ବିଭିନ୍ନ ପ୍ରକାରର ମାଛ। ତା ସହିତ ଆମର ବାଲେଶ୍ୱରରୁ ବି ପଳେଇ ଆସୁଛି ସମୁଦ୍ରୀ ମାଛ। ଆଜି ତ ଦେଖିବା କଥା ବାରିପଦା ବଜାରରେ ବହୁତ ପ୍ରକାର ମାଛ, କଙ୍କଣା, ସେ
0: ଚିଙ୍ଗୁଡ଼ି
1: ବିଭିନ୍ନ ପ୍ରକାରର ଜିନିଷ ସବୁ ଆସିକି ବିକ୍ରି ହଉଛି। ମାଛ ବି କିସମ କିସମର ଆଜି ବିକ୍ରି ହଉଥିଲା ଆମର ଏଇ ରେଡିଓ ଷ୍ଟେସନ ସାମ୍ନା ପାଖାପାଖି, ଆଉ ଆଗ ଅପେକ୍ଷା ପରିବର୍ତ୍ତନ ହେଇଗଲାଣି। ଆଉ
0: ତେବେ ଆଜି ଆସ ଜଣେ ଚାଷୀ ଭାଇଙ୍କୁ ପଚାରିବା ତାଙ୍କର ମାଛ ଚାଷ କେମିତି ଚାଲିଛି ଆଉ ତାଙ୍କର ଲାଭ କ୍ଷତି ବିଷୟରେ ଟିକେ ପଚାରିବା। ଆଉ
2: ଆଜ୍ଞା ଆପଣଙ୍କ ଟିକେ ପରିଚୟ ଦିଅନ୍ତୁ।
3: ମୋ ନାଁ ଅରବିନ୍ଦ ରାଉତ, ଗ୍ରାମ ପୋଷ୍ଟ ପସୁଦା, ଭାୟା ପୁରୁଣାବାରିପଦା, ଥାନା ଖୁଣ୍ଟା, ବ୍ଲକ ଜିବିନଗର। ମୁଁ ଗତ ବର୍ଷ ଏଇ ଫିସରୀ ଡିପାର୍ଟମେଣ୍ଟରୁ 2 ଏକର ଏରିଆରେ ମାଛ ଚାଷ କରିବା ପାଇଁ ଇଚ୍ଛା ପ୍ରକାଶ କରି ଆଗେ ଆପ୍ଲାଏ କରିଥିଲୁ। ତାପରେ ଅନୁମୋଦନ ହେଲା ପରେ ପୋଖରୀ ଖୋଳିଲୁ, ଖୋଳି ସାରିଲା ପରେ ମାଛ ଚାଷ ଆରମ୍ଭ କଲୁ। ଏବଂ ମାଛ ଜାଳ ଆମେ ବଡ଼ ବଡ଼ ଜାଳ ପ୍ରଥମେ ଛାଡ଼ିଥିଲୁ, କାହିଁକିନା ଛୋଟ ଜାଳ ଛାଡ଼ିଲେ ମୋର୍ଟାଲିଟି ରହୁଛି, ସେଥିପାଇଁ ଆମେ ବଡ଼ ଜାଳ ଛାଡ଼ିଲୁ। ପ୍ରାୟ ଜାଳର ଓଜନ 100 ଗ୍ରାମ ହେବ, ଗଣିତ ହିସାବରେ ଆମେ ଗୋଟେ ଗୋଟେ ପୋଖରୀର 4000 ଲେଖା ଛାଡ଼ିଥିଲୁ। ଆଉ ଅମଳ କଲାବେଳକୁ ଆମେ ପ୍ରାୟ 3700 ଖଣ୍ଡେ ମାଛ ପାଇଛୁ ଗୋଟେ ଗୋଟେ ପୋଖରୀରୁ।
2: ତେବେ ଯେଉଁ 2 ଏକର ଜାଗାରେ ମାଛ ଚାଷ କରୁଛନ୍ତି, କେତେଟା ପୋଖରୀ ବନେଇଛନ୍ତି?
3: ଆମେ 4ଟା ପୋଖରୀ ବନେଇଛେ 2 ଏକର ଜାଗାରେ। ମାଛ ଧରିବା ପାଇଁ ସୁବିଧା ହେବ, ଗୋଟେ ପୋଖରୀ କଲେ ବହୁତ ବଡ଼ ଜାଲ ଦରକାର, ଆଉ ହାଫ୍

0: ଏକନେଖା କଲେ ଛୋଟ ଜାଲରେ ଧରି ହେବ, 150 ଫୁଟ ଜାଲରେ ଧରି ହେଉଛି।
1: ତେବେ କେତେ ଦିନ ଲାଗିଲା ପୋଖରୀ ତାଡ଼ିବା ପାଇଁ?
0: ହଁ, ପୋଖରୀ ତାଡ଼ା ତୋଡ଼ି ମାସେ ଭିତରେ କମ୍ପ୍ଲିଟ ହେଇଗଲା, ଏଇ ଟ୍ରାକ୍ଟର ଜେସିବିର କରିଦେଲେ। ଆଉ ପାଣି ଆମର ପୁରେଇବା ପାଇଁ 10-15 ଦିନ ଲାଗିଲା, ବୋରିଂରୁ ପାଣି ପୁରେଇଲେ, ତାପରେ ତାକୁ ଗୋବର ଫୋବର ଦେଇକି ପାଣିକି ଟ୍ରିଟମେଣ୍ଟ କରାହେଲା। ତା 15 ଦିନ ପରେ ଆମେ ମାଛ ଛାଡ଼ିଲୁ, ମାଛ ଯେଉଁ ଛାଡ଼ିଲୁ 100 ଗ୍ରାମ ମାଛ ଆମେ ଛାଡ଼ିଥିଲୁ।
1: ତେବେ କେଉଁ ମାସରେ ଆପଣ ମାଛ ଛାଡ଼ିଥିଲେ?
0: ମାଛ ଆମେ ମାର୍ଚ୍ଚ ମାସରେ ମାଛ ଛାଡ଼ିଥିଲେ।
1: ଜାଁଳ କେଉଁଠୁ ପାଇଲେ?
0: ଜାଁଳ ସେ ପାଖରେ ଅସ୍ତପୁରା ଗୋଟେ ଅଛି ଜାଗା, ସେଠୁ ଆଣିଥିଲୁ, ବଡ଼ ସାଇଜ ଜାଁଳ ସିଏ ରଖୁଛନ୍ତି।
1: କି କି ଜାତିର ସବୁ ଜାଁଳ ଆଣିଥିଲେ?
0: ଆମେ ମିଶେଇକି ସବୁ ରକମ ମାଛ ଛାଡ଼ିଥିଲୁ, ରୋହି, ଭାକୁଡ଼, ଗ୍ରାସକାପ ଆଉ ମିରିକାଳି। ପାଣି ଲେୟାରର ସବୁ ସ୍ତରର ମାଛ ରହନ୍ତି, ତ ସେଥିପାଇଁ ଆମେ ସବୁ କିସମର ମାଛ ଛାଡ଼ିଥିଲୁ।
1: ତେବେ ଏଇଠି ଗୋଟେ କଥା କୁହନ୍ତୁ, ସେ ମାଛ ବଢ଼ିବା ପାଇଁ, ଜାଁଳ ବଢ଼ିବା ପାଇଁ ଆପଣ କ'ଣ କ'ଣ ସବୁ ଖାଦ୍ୟ ଦେଇଥିଲେ?
0: ଖାଦ୍ୟ ଏଇ ଫ୍ଲୋଟିଂ ଖାଦ୍ୟ ଦେଇଥିଲୁ ଆମେ, ତା ବାଦ ଆମର ଲୋକାଲରେ ମିଳୁଛି କୁଣ୍ଡା ଆଉ ପିଡ଼ିଆ, ସେଗୁଡ଼ା ସବୁ ମିଶେଇକି ବି ବ୍ୟାଗ୍ରେ ଆମେ ଟାଙ୍ଗୁ ରେଗୁଲାର ସବୁ ପୋଖରୀରେ। ତା ବାଦ ଫ୍ଲୋଟିଂ ଫିଡ଼୍ ତ ମାର୍କେଟରେ ମିଳୁଛି, ସେଗୁଡ଼ା ନେଇକି ଦେଇଥିଲୁ।
1: ତେବେ କେତେ ପରିମାଣର ଖାଦ୍ୟ ଦିଅନ୍ତି ଗୋଟେ ଦିନରେ?
0: ମାଛ ଓଜନ ଅନୁସାରେ, ମାଛ ଯେ ସାଇଜ୍ର ଓଜନ ହେବେ ସେଇ ମାଛ ଆମେ ଆନୁମାନିକ 15 ଦିନର ଥରେ ନେଖା ମାଛ ଧରୁ। ମାଛ ଓଜନ ଧର 200 ଗ୍ରାମ ହେଲେ, ମାଛ କ୍ୱିଣ୍ଟାଲର ଆମେ ଖାଦ୍ୟ ସେମାନଙ୍କୁ 3 କିଲୋ ଦେଉ। ଧରନ୍ତୁ ପୋଖରୀରେ ଆମର 10 କ୍ୱିଣ୍ଟାଲ ମାଛ ଅଛନ୍ତି, ସେଇ ହିସାବର କ୍ୱିଣ୍ଟାଲର 3 କିଲୋ ଲେଖା ହେଲେ 10 କ୍ୱିଣ୍ଟାଲ 30 କେଜି ଦେଉ।
1: ଏଇଟା କେତେ ଦିନ ପାଇଁ ଦେବା ପାଇଁ ପଡ଼ିବ?
0: ଏଇଟା ମାଛ ଅମଳ କରିବା ପାଇଁ ଦେବା ପାଇଁ ପଡ଼ିବ। ମାଛ ଧରନ୍ତୁ ଆମେ 100 ଗ୍ରାମ ମାଛ ଛାଡ଼ିଥିଲେ, ସେଇ ହିସାବରେ ପ୍ରଥମ ଦାନା କମ ଦେଲେ, ତାପରେ ମାଛ ସାଇଜ୍ ବଢ଼ିଲାରୁ ଦାନା ବି ଆମେ ଆସ୍ତେ ଆସ୍ତେ ବଢ଼େଇଲେ, ଆଉ 4 ମାସ ପରେ ମାଛ ଅମଳ ହେଲା। ଧରନ୍ତୁ ମାଛ ଯେତେବେଳେ ଆମେ ଅମଳ କଲେ, ଯେତିକି ମାଛ ବଡ଼ ବଡ଼ ମାଛ ସବୁ ଧରିକି ବିକ୍ରି କଲେ, ସେତିକି ମାଛ ଫେର ଛାଡ଼ିଦେଲେ। ଗୋଟେ ଛୋଟ ଗଡ଼ିଆରେ ଆମେ ଜାଁଳ ସେ ନେଇ ଷ୍ଟକ୍ କରି ରଖିଥିଲୁ, କାରଣ ବାରମ୍ବାର ତ ଜାଁଳ ଯାଇକି ଆଣି ହେବନି, ଆଣିଲା ବେଳକୁ ଖର୍ଚ୍ଚ ଅଧିକା ହେବ, ତେଣୁ ଆମେ ପାଖରେ ଗୋଟେ ଗଡ଼ିଆରେ ରଖିଦେଲୁ ଷ୍ଟକ୍।
1: ତେବେ ମାଛ ଯେଉଁ ବିକ୍ରି କଲେ କେତେ ସାଇଜ୍ର ହେଇଥିଲା?
0: ସେତେବେଳକୁ 700-800 ଆମେ ମାଛ ବିକ୍ରି କରିଦେଲେ।
1: କେମିତି ଦର?
0: ଦର ସେତେବେଳେ ଆମର ଲୋକାଲ ମାର୍କେଟରେ ଆମେ ବିକିଥିଲୁ ସବୁ, ଗାଁରେ କିଛି ଲୋକ ନେଇଯାଆନ୍ତି, କିଛି ବେପାରୀ ଆସିକି ନେଇଯାଆନ୍ତି। ସପ୍ତାହରୁ ଆମେ 2 ଥର ଲେଖା ମାଛ ଧରୁଥିଲୁ, 130 ଟଙ୍କା 140 ଟଙ୍କା ଲେଖା ବିକ୍ରି କରିଥିଲୁ ସେତେବେଳେ, ଏବେ ତ ରେଟ୍ ଆସ୍ତେ ଆସ୍ତେ ବଢ଼ିଗଲା।
1: ତେବେ ଏଇଠି ଗୋଟେ କଥା କୁହନ୍ତୁ, ମାନେ ମାଛ ଯେଉଁ ବଢ଼ିବା ପାଇଁ ବା ଜାଁଳ ଛାଡ଼ିବା ପାଇଁ କେଉଁ ସମୟ ପ୍ରତି ସତର୍କ ରହିବା ପାଇଁ ପଡ଼ିବ?
0: ମାଛ ଜାଁଳ ଟେମ୍ପରେଚର ବଢ଼ିଲା ମାନେ ମାଛ ଚାଷଟା ଭଲ ହେବ, ଟେମ୍ପରେଚର କମିଗଲେ ମାଛ ଚାଷର ଲାଭଦାୟକ ହେବନି, ଦାନା ଖାଇବେନି ମାଛ, ଦାନା ନଷ୍ଟ ହେବ, ତେଣୁ ସେଇ ଫେବୃଆରୀ ପାଖରୁ ମାଛ ଛାଡ଼ିଲେ ଠିକ୍ ଲାଭ ହେବ।
1: ତେବେ ଆଉ ଗୋଟେ କଥା, ଶୀତ ଦିନରେ ତାହେଲେ ମାଛଟା କେମିତି କ'ଣ କରିବେ?
0: ନା, ଶୀତ ଦିନେ ଦାନା ଦିଆଯାଏନି, ପୁରା କମେଇ ଦିଆଯାଏ ଦାନା, ସେତେବେଳେ ମାଛଙ୍କର ଖାଦ୍ୟ ଖାଇବେନି, ଅଭିବୃଦ୍ଧି ହେବନି, ତେଣୁ ଦାନା ଦେନେ ସେଟା ନଷ୍ଟ ହେଇଯିବ, ଲସ୍ ହେଇଯିବ।
1: ତେବେ ଯେତେବେଳେ ମାଛ ଚାଷ କରିନଥିଲେ କେମିତି ଲାଗୁଥିଲା, ବର୍ତ୍ତମାନ କେମିତି ଲାଗୁଛି?
0: ଏଇନା ଫୁଲ୍ ଟାଇମ୍ ଏନଗେଜ୍ ହେଇଯାଇଛୁ, ସେଟା ଗୋଟେ ଖୁସି ଲାଗୁଛି, ଆଉ ଆର୍ଥିକ ସ୍ଥିତି ବି ମାଛ ବିକ୍ରି କରିକି ସୁଦୃଢ଼ ହେଇଛି। ଛୁଆଟାକୁ ଏ ବର୍ଷ ସେଇ ମାଛ ଚାଷ ବିଭାଗରେ ପାଠ ପଢ଼ିବା ବୋଲି ଚିନ୍ତା କରିଛେ।
1: ମାନେ ଆପଣଙ୍କର କେତୋଟି ପିଲା?
0: ଗୋଟିଏ ପୁଅ।
1: କେତେ ବୟସ ହେଲା?
0: ସେଇ +2 ପାସ୍ କରିଛି, ଏଇ ବର୍ଷ ତାକୁ ମାଛ ଚାଷର ଆଡମିସନ କରିବା ବୋଲି ଭାବିଛେ ରଙ୍ଗେଇଲୁଣ୍ଡାରେ।
1: ଯା ହଉ, ଖୁସି କଥା। ତେବେ ମୋଟାମୋଟି ଭାବରେ କେତେ ଖର୍ଚ୍ଚ କରିଥିଲେ, କେତେ ପାଉଛନ୍ତି ସେ ବିଷୟରେ?
0: ହଁ, ଖର୍ଚ୍ଚ ଆମେ ପାଖାପାଖି ଆମର ଏଠି ଓଡ଼ିଶାର ଚାଷୀମାନେ ଖର୍ଚ୍ଚ କରିବା ପାଇଁ କୁଣ୍ଠାବୋଧ କରନ୍ତି, ଯଦି ଆମେ 100,000 ଟଙ୍କା ଖର୍ଚ୍ଚ କରିବା ତାହେଲେ 50,000 ଟଙ୍କା ଲାଭ କରିବା, ସେଇ ହିସାବରେ ଆମେ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଏଇ ମାଛ ମ୍ୟାନେଜମେଣ୍ଟ ବାବଦରେ। ଖୋଳାଖୋଳି ବାଦରେ ଆମେ 3 ଲକ୍ଷ ଟଙ୍କାର ମାଛ ବିକ୍ରି କରିଥିଲେ, 100,000 ଟଙ୍କା ଲାଭ କରିଥିଲେ।
1: ମାଛ ଚାଷ କରିବା ପାଇଁ କେଉଁମାନେ ସବୁ କେମିତି କ'ଣ ସହଯୋଗ କରନ୍ତି?
0: ହଁ, ସ୍ତ୍ରୀ ବି ସହଯୋଗ କରନ୍ତି, ସିଏ ଦାନା ଫାନା ଦିଅନ୍ତି, ଆଉ ଏଇ ବାବଦରେ ଆମର ଲେବର ଖର୍ଚ୍ଚ କରିତେ ପଡ଼େନି, ଖାଲି ମାଛ ଧରିବା ଦିନ ଯାହା ଲେବର ଡକାଯାଏ, ଅନ୍ୟ ଦିନର ଦରକାର ହୁଏନି।
1: ଘରଠୁ କେତେ ଦୂର ପୋଖରୀ?
0: ନା, ସେ ପୋଖରୀ ପାଖରେ ଘର କରି ସେଠି ରହୁଛେ ଏବେ, ଆଉ ଯଦି ମାଛ ଚାଷର ନ ଜଗିବେ ତାହେଲେ ମାଛ ପାଇବେନି, ସବୁ ଚୋର ନେଇଯିବେ।
1: ଖୁସି ଲାଗୁଛି ପୋଖରୀ ପାଖରେ ରହି?
0: ହଁ ହଁ ହଁ, ପନିପରିବା ଚାଷ ହେଉଛି ଆଡ଼ିଗୁଡ଼ାର, ଏଇ ବର୍ଷ ବୋଇତାଳୁ ବହୁତ ଧର ହେଇଥିଲା, ସେ ଆଡ଼ିଗୁଡ଼ାର ବୋଇତାଳୁ, ବାଇଗଣ ଏବେ ବି ଧରୁଛେ, ବୋଇତାଳୁ ନାଉ ବାଇଗଣ ସବୁ ଧରୁଛେ ଏବେ ବି।
1: ତେବେ ଏଇ ମାଛ ଚାଷକୁ ନେଇକି ଭବିଷ୍ୟତରେ କ'ଣ ଆଶା ରଖୁଛନ୍ତି?
0: ଭବିଷ୍ୟତରେ ସେଇ ମିଶେଷଙ୍କ ନାଁରେ ଗୋଟେ ଜାଁଳ ତିଆରି କରିବା ନେଇ ଗୋଟେ ପ୍ରୋଜେକ୍ଟ ଚାଲିଛି, ଏଇ ମାସେ ଭିତରେ କମ୍ପ୍ଲିଟ ହେଇଯିବ।
1: ତେବେ ମାଛ ଚାଷ କରିକିରି ଆପଣ କେମିତି ଅଛନ୍ତି, ଖୁସିରେ ଅଛନ୍ତି?
0: ହଁ, ଖୁସିରେ ଅଛି, ସେ ନେଇ ଭବିଷ୍ୟତ ସେ ମାଛ ଚାଷରେ ଖୋଜୁଛେ ଆମେ, ସେ ନେଇ ଛୁଆଟାକୁ ସେ ମାଛ ଚାଷ ବିଷୟରେ ପାଠ ପଢ଼ାଇବା ବୋଲି ଚିନ୍ତା କରିଛେ।
1: ଯା ହଉ, ଆଜି ଆପଣ ଆକାଶବାଣୀ ବାରିପଦା କେନ୍ଦ୍ରକୁ ମାଛ ଚାଷ ବିଷୟରେ ସାକ୍ଷାତକାର ଦେଇଥିବାରୁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
2: ହଉ, ଆଲୋଚନା ତ ହେଲା, ମାଛ ଚାଷୀ ଭାଇ ଅରବିନ୍ଦ ରାଉତ କହୁଥିଲେ ତାଙ୍କର ଅଭିଜ୍ଞତା, ଆଉ ଏଥର ଆସ ଗୋଟେ ଝୁମର ଗୀତ ଶୁଣିବା।
3: ଠିକ୍ ଅଛି।

0: ଆମ ଠିକଣା ତ ଆପଣଙ୍କୁ ଜଣା ଅଛି, ତଥାପି ଆମେ କହି ରଖୁଛୁ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
1: ଏ ଠିକଣାରେ ଖଣ୍ଡେ ପୋଷ୍ଟକାର୍ଡରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ତେବେ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

କାର୍ଯ୍ୟକ୍ରମ ଚାଷବାସ କାର୍ଯ୍ୟକ୍ରମଟି ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ, ଉପସ୍ଥାପନରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ମାନିନୀ, କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ।

0: ଶୁଣୁଥିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ ତା ପୂର୍ବରୁ ଶୁଣିନେବା ବିଜ୍ଞାପନ
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ
2: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପସେଟ୍ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା ମେନ୍ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
2: ତାହେଲେ ଯିବା ନା କି କହୁଛ
1: ଚାଲ
0: ଆରମ୍ଭ କରୁଛୁ ଆଜିର ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ ଆଜିର ବିଷୟବସ୍ତୁ ରହିଛି ଅଧିକ କମ୍ପ୍ୟୁଟର ବ୍ୟବହାର ଜନିତ ଚକ୍ଷୁ ସମସ୍ୟା ଓ ତାର ପ୍ରତିକାର ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ମୋବାଇଲ ଫୋନ ଏଭେଲେବୁଲ ରହିଛି ବିଶେଷ କରି କର୍ମଜୀବୀ ଲୋକଙ୍କ କ୍ଷେତ୍ରରେ ଅଫିସରେ ହେଉ କିମ୍ବା ଘରେ ହେଉ ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଟିଭି ମୋବାଇଲ ଫୋନ କମ୍ପ୍ୟୁଟର ଲ୍ୟାପଟପ୍ରେ ଲୋକଙ୍କର ଅଧିକ ସମୟ ଅତିବାହିତ ହେଉଛି ଏବଂ ଛୋଟ ଶିଶୁ ମଧ୍ୟ ମୋବାଇଲ ଫୋନର ୟୁଜ୍ ଜାଣିଲାଣି ଯାହାକି ଆମ ଲାଇଫରେ ନିତିଦିନିଆ ଘଟଣା ହୋଇଯାଇଛି ଆଉ ଏହାର ସିଧା ସିଧା କୁପ୍ରଭାବ ଆମ ଆଖି ଉପରେ ପଡୁଛି ଆଉ ବିଶେଷ କରି ଏହି ସମସ୍ୟା ଯୁବ ଅବସ୍ଥାରେ ଥିବା ପିଲାମାନେ ଆଖିକୁ ନେଇକି ସେମାନଙ୍କର ଅନେକ କିଛି କମ୍ପ୍ଲେନ ରହୁଛି ତେବେ ଆଜି ଆସନ୍ତୁ ଯେ ଅଧିକ କମ୍ପ୍ୟୁଟର ବ୍ୟବହାର ଜନିତ କଣ ସବୁ ସମସ୍ୟା ରହିଛି ଆଜି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ଏ ସମ୍ପର୍କରେ କହିବା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ବାରିପଦାରୁ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମଞ୍ଜୁଲା ପ୍ରଧାନ ମ୍ୟାଡାମ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ ଆଜ୍ଞା ନମସ୍କାର
4: ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର
0: ପ୍ରଥମେ ମ୍ୟାଡାମ ଆମେ ଜାଣିବାକୁ ଚାହିଁବୁ ଯେ ଅଧିକ କମ୍ପ୍ୟୁଟର ବ୍ୟବହାର ଯୋଗୁଁ ଆମ ଲାଇଫଷ୍ଟାଇଲ ଜନିତ କଣ ସବୁ ପ୍ରଭାବ ପଡୁଛି
4: ଅଧିକ କମ୍ପ୍ୟୁଟର ବ୍ୟବହାର ଦ୍ୱାରା ଆମ ଚକ୍ଷୁର ଗୁଡ଼ାଏ ସମସ୍ୟା ହୋଇଥାଏ ଯାହାକୁ ଆମେ ଡିଜିଟାଲ ଆଇ ଷ୍ଟ୍ରେନ୍ ମାନେ କମ୍ପ୍ୟୁଟର ଜନିତ ଚକ୍ଷୁର ବ୍ୟାଧି କହୁଥାଉ ପୂର୍ବରୁ ମୂଳତଃ ଆଇଟି ପ୍ରଫେସନାଲ ଯେଉଁମାନେ ବହୁତ ସମୟ ଧରି କମ୍ପ୍ୟୁଟରରେ କାମ କରୁଥିଲେ ଆଖିର ସମସ୍ୟା ସେମାନଙ୍କଠାରେ ଦେଖାଯାଉଥିଲା କିନ୍ତୁ ଯେତେବେଳେ ଆମ ଲାଇଫରେ ଆଇସୋଲେସନ କ୍ୱାରେଣ୍ଟାଇନ ସଟ୍ଡାଉନ୍ ଲକ୍ଡାଉନ୍ ସୋସିଆଲ ଡିଷ୍ଟାନ୍ସିଂ ଭଳି ପ୍ରସଙ୍ଗ ଆସିଯାଇଛି ଆମ ଲାଇଫକୁ ତ ସମସ୍ତଙ୍କର ଡିଜିଟାଲ ଗେଜେଟ୍ର ବ୍ୟବହାର ବଢ଼ିଯାଉଛି ବର୍ତ୍ତମାନ ସମୟରେ ଛୋଟ ପିଲାଠୁ ଆରମ୍ଭ କରି ସବୁ ବୟସର ଲୋକ ଓ ସବୁ ବର୍ଗର ଲୋକମାନଙ୍କଠାରେ ଏହି ଅଧିକ କମ୍ପ୍ୟୁଟର ବ୍ୟବହାର ଜନିତ ଚକ୍ଷୁ ସମସ୍ୟାମାନ ଦେଖାଯାଉଛି
0: 2-5 ବର୍ଷ ମଧ୍ୟରେ ଶିଶୁମାନେ ମୋବାଇଲରେ କାର୍ଟୁନ ପିକ୍ଚର ଦେଖିବା ଖେଳନା ଅପେକ୍ଷା ମୋବାଇଲ ଫୋନ ଧରିବାଟା ବେଶୀ ଇଣ୍ଟରେଷ୍ଟେଡ ହେଉଛନ୍ତି ଏହାଫଳରେ ତାଙ୍କ ଆଖି ଉପରେ କି ପ୍ରକାର କୁପ୍ରଭାବ ପଡୁଛି
4: ଛୋଟ ପିଲାମାନେ ଅତ୍ୟଧିକ ମୋବାଇଲ ୟୁଜ୍ କରିବା ଦ୍ୱାରା ମେନଲି ଆଖିରେ ସେମାନଙ୍କ ଲାଲ ପଡ଼ିଯିବା ଜଳାପଡ଼ା ହେବା ଆଦି ସମସ୍ୟା ଦେଖାଯାଏ ତା ସହିତ ଛୋଟ ପିଲାମାନଙ୍କ ଆଖିରେ ବ୍ଲୁ ଲାଇଟ୍ର ପ୍ରଭାବ ବେଶୀ ପଡ଼େ ବ୍ଲୁ ଲାଇଟ୍ ହେଉଛି ନର୍ମାଲି ସୂର୍ଯ୍ୟ କିରଣରେ କେତେ ପ୍ରକାର ସର୍ଟ ୱେଭ୍ ଲେନ୍ଥ ଲାଇଟ୍ ଥାଏ ସେଥିମଧ୍ୟରୁ ଗୋଟିଏ ବ୍ଲୁ ଲାଇଟ୍ ଆମର ସାର୍କାଡିଆନ୍ ରିଦମ୍କୁ ଚେଞ୍ଜ କରେ ସାର୍କାଡିଆନ୍ ରିଦମ୍ ମାନେ କ'ଣ ନର୍ମାଲି ସୂର୍ଯ୍ୟ ଉଦୟ ହେଲେ ସମସ୍ତେ ଆକ୍ଟିଭ ହେଇଯାଆନ୍ତି ନର୍ମାଲ ମାନେ ନିଦ ଆମର ଭାଙ୍ଗିଯାଏ କିନ୍ତୁ ସେଇ ଯଦି ବ୍ଲୁ ଲାଇଟ୍ ଆମେ ରାତିରେ ମୋବାଇଲ ୟୁଜ୍ କରିବା ଦ୍ୱାରା ବ୍ଲୁ ଲାଇଟ୍ ଆମ ଆଖିରେ ପଡ଼େ ଲାଗିବ ଯେମିତି ରାତି 9 ବେଳେ ବି ସୂର୍ଯ୍ୟ ଉଦୟ ହେଇଛି ମାନେ ସୂର୍ଯ୍ୟ ଉଦୟର ଯାହା ଆକ୍ଟିଭିଟି ସବୁ ରାତିରେ ସେମିତି ଇଫେକ୍ଟ କରେ ତ ରାତିରେ ନିଦ ନ ହେବା ଛୁଆ ଅସ୍ଥିର ହେବା ଆଦି ସମସ୍ୟା ଦେଖାଯାଏ
0: ଅନଲାଇନ୍ ପାଠ ପଢ଼ାରେ ବି ଆଜିର ସମୟରେ ପ୍ରତ୍ୟେକ ଘରର ପିଲାମାନଙ୍କ ଠାରେ ଦେଖାଯାଉଛି ଯେମିତିକି କମ୍ପ୍ୟୁଟର

0: ଗେମ୍ ଖେଳିବା ଇତ୍ୟାଦି ଏସବୁ କେସ୍ରେ ତାଙ୍କ ଆଖି ଉପରେ କ'ଣ ସବୁ ପ୍ରଭାବ ପଡୁଛି?
1: ଯେଉଁମାନେ ଅନଲାଇନ୍ ପଢ଼ୁଛନ୍ତି ପିଲାମାନେ ବହୁତ ସମୟ ଧରି କମ୍ପ୍ୟୁଟର କିମ୍ବା ମୋବାଇଲ ସାମ୍ନାରେ ବସି ରହିବା ଦ୍ୱାରା ସେମାନଙ୍କ ଆଖିରେ ଥକାପଣ ଲାଗି ରହେ, ଲାଲ ପଡ଼େ, ମୁଣ୍ଡ ବଥା ହୁଏ, ଆଖିରୁ ପାଣି ଝରେ, ଆଖିରେ ବାଲି ପଡ଼ିଲା ଭଳି ଲାଗେ, ଆଖି ଚାରିପଟେ ବଥା ରୁହେ, ମୁଣ୍ଡ ବୁଲାଏ। ଏହିସବୁ ଲକ୍ଷଣ ଗୁଡ଼ାକ ଅତ୍ୟଧିକ ଅନଲାଇନ୍ କ୍ଲାସ୍, ମୋବାଇଲ ୟୁଜ୍, ମୋବାଇଲ କିମ୍ବା ଲାପଟପ୍, ଇଲେକ୍ଟ୍ରୋନିକ୍ ଗେଜେଟ୍ ୟୁଜ୍ କରିବା ଦ୍ୱାରା ହୋଇଥାଏ।
0: ତେବେ ଏସବୁ ଲକ୍ଷଣ ଦେଖାଯିବାର କ'ଣ କାରଣ ରହିଛି?
1: ମୂଳତଃ ମୁଁ କହିବି ଦୁଇଟି ମୂଳ କାରଣ ରହିଛି। ଗୋଟେ ହେଉଛି ଆମର ବ୍ଲିଙ୍କ ରିଫ୍ଲେକ୍ସ। ବ୍ଲିଙ୍କ ରିଫ୍ଲେକ୍ସ ମାନେ ଆଖିର ପତା ଗୋଟେ ମିନିଟରେ ଯେତେ ଥର ପଡ଼େ ସେଇଟା ଆଖି ମିଟିକା ମାରିବା ଯାହା କୁହନ୍ତି। ତ ନର୍ମାଲି ଗୋଟେ ମିନିଟରେ 15ରୁ 20 ଥର ଆଇ ବ୍ଲିଙ୍କ ହୁଏ, ମାନେ ଆଖି ପତା ପଡ଼ିଥାଏ। କିନ୍ତୁ ଯେତେବେଳେ ଆମେ ମୋବାଇଲ ଲାପଟପ୍ ଯାହା ବି ୟୁଜ୍ କରୁ ସେତେବେଳେ ଆମର ବ୍ଲିଙ୍କ ରିଫ୍ଲେକ୍ସଟା ମାନେ ଆଖି ମିଟିକା ଆଖି ପତା ପଡ଼ିବାଟା କମିଯାଏ। କମିଯାଏ ସିଏ 5ରୁ 6 ଥର ପ୍ରାୟ ହୋଇଥାଏ। ତ ମୁଁ କମ୍ପେୟାର କରିବାକୁ ଚାହୁଁଛି ଗୋଟେ ସମୁଦ୍ରକୂଳ ଆଉ ଗୋଟେ ନଦୀକୂଳ। ସମୁଦ୍ରକୂଳରେ ପ୍ରତିଥର ଲହଡ଼ି ଆସିବା ଦ୍ୱାରା ଯେଉଁ ପାଣିଟା ମାଡ଼ି ଆସେ ବାଲି ଉପରେ ଚରିଯାଏ, ତ ବାଲି ପୁରା ସମତଳ ହୋଇଯାଏ, ଯାହା ଅଳିଆ ଆବର୍ଜନା ଥାଏ ସବୁ ଧୋଇଯାଏ, ସଫା ହୋଇଯାଏ ଓ ବାଲି ଓଦା ରୁହେ। କିନ୍ତୁ ଆପଣ ଭାବନ୍ତୁ ନଦୀକୂଳ ଥରେ ପାଣି ଆସି ବାଲି ଉପରେ ଚରିଯାଏ ପଳେଇଯାଏ, ତାପରେ ବାଲି ପୁରା ଶୁଖିଲା ହୋଇଯାଏ, ବାଲିର ସର୍ଫେସ୍ ବାଲି ଉପରେ ଅନାବନା ଅଳିଆ ସବୁ ପଡ଼ି ରହେ, ନାନା ପ୍ରକାର ଗଛ ବି ଉଠିଯାଏ। ତ ଠିକ୍ ସେମିତି ଭାବନ୍ତୁ ଯଦି ଗୋଟେ ଆଖିର ବ୍ଲିଙ୍କ ରିଫ୍ଲେକ୍ସ କମିଗଲା, ତ ପ୍ରତିଥର ଯାହା ଲୁହ ସ୍ପ୍ରେଡ୍ ହୋଇ ଆଖିର ଉପରେ ଥିବା ଯାହା ଧୂଳି କଣା ସବୁ ସଫା କରିଦିଏ ନର୍ମାଲ ଆଖି ମିଟିକା ମାରିବା ଦ୍ୱାରା। କିନ୍ତୁ ଆଖି ମିଟିକା ମାରିବା ଯଦି କମିଯାଏ, ତ ଧୂଳି ସବୁ ଜମା ହୋଇଯାଏ ଆଖି ଉପରେ ଆଉ ଆଖିଟା ଡ୍ରାଏ ମାନେ ଶୁଖିଲା ହୋଇଯାଏ। ଏହିସବୁ ଶୁଖିଲା ହେବା ଦ୍ୱାରା ଆଖି ଲାଲ ପଡ଼େ, ଆଖି ବଥା ହୁଏ, ଆଖିରୁ ପାଣି ବାହାରେ। ଆଉ ଦ୍ୱିତୀୟ କାରଣ ହେଉଛି ଏକ୍ସଟେନ୍ସିଭ୍ ଫୋକସ୍, ମାନେ ବହୁତ ସମୟ ଧରି ଗୋଟେ ଜିନିଷ ଉପରେ କଣ୍ଟିନ୍ୟୁଅସ୍ଲି ନିରଖି ଚାହିଁବା ଦ୍ୱାରା ଆପଣ ଆଖିର ମାଂସପେଶୀ ଗୁଡ଼ାକ ରିଲାକ୍ସ ହେବା ପାଇଁ ଟାଇମ୍ ମିଳେନି। ଭାବନ୍ତୁ ଗୋଟେ ଜାଗାରେ ଆପଣଙ୍କୁ କୁହା ହେଲା 8 ଘଣ୍ଟା ଧରି ଠିଆ ହେବା ପାଇଁ, ତ ଆପଣ 8 ଘଣ୍ଟା ଠିଆ ହେବା ଦ୍ୱାରା ଆପଣଙ୍କ ଗୋଡ଼ ବଥା ହୁଏ, ଗୋଡ଼ର ମାଂସପେଶୀ ଗୁଡ଼ାକ ଟାଣ ହୋଇଯାଏ। କିନ୍ତୁ ଆପଣଙ୍କ ଆଖି ଭିତରେ ସେଇ ଜିନିଷ ହୁଏ କିନ୍ତୁ ଆପଣ ଜାଣିପାରିବେନି ଯେ ସେଇଥିପାଇଁ ମୁଣ୍ଡ ବଥା ହେଉଛି। ବହୁତ ସମୟ ଆପଣଙ୍କ ଆଖିର ମାଂସପେଶୀ ଗୁଡ଼ାକ ଟାଇମ୍ ପାଇନାହାନ୍ତି ରିଲାକ୍ସ ହେବା ପାଇଁ, ତ ତାହା ଦ୍ୱାରା ବି ମୁଣ୍ଡ ବଥା ବଢ଼ିଯାଏ, ଆଖିର ଥକାପଣ ବଢ଼ିଯାଏ, ଆଖି ଲାଲ ବି ପଡ଼ିଯାଏ, ଆଖି ଚାରିପଟେ ବଥା ହୁଏ। ଆଉ ଗୋଟେ କାରଣ ହେଉଛି ଯେତେବେଳେ ଆପଣ ଲାପଟପ୍ ଦେଖୁଛନ୍ତି କି କମ୍ପ୍ୟୁଟର ୟୁଜ୍ କରୁଛନ୍ତି, ତ ନର୍ମାଲି ବହି ପଢ଼ିଲେ ଆମେ ତଳକୁ ମୁହଁ କରି ପଢ଼ୁଛୁ, ତ ଆଖିର ବହୁତ ଗୁଡ଼ାଏ ପାର୍ଟ କ୍ଲୋଜ୍ ହୋଇଯାଏ, ଆଖି ପତା ଦ୍ୱାରା ଟିକେ କଭର ହୋଇଯାଏ। କିନ୍ତୁ ଲାପଟପ୍ କିମ୍ବା ମୋବାଇଲ କମ୍ପ୍ୟୁଟର ଯାହା ଆପଣ ୟୁଜ୍ କରୁଛନ୍ତି ସେଥିରେ ଆମେ ଯେପରି ଭାବେ ପଢ଼ୁ, ତ ସେଥିରେ ଆଖିର ବହୁତ ଗୁଡ଼ାଏ ପାର୍ଟ ଓପେନ୍ ରୁହେ। ମାନେ ଲାପଟପ୍ କମ୍ପ୍ୟୁଟର ୟୁଜ୍ କରିବା ଦ୍ୱାରା ଇନକମ୍ପ୍ଲିଟ୍ ଆଇ କ୍ଲୋଜର୍ ହୁଏ, ମାନେ ଆମ ଆଖିଟା ଟୋଟାଲି ପୁରା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୁଏ ନାହିଁ। ତାହାଦ୍ୱାରା ଅଧିକାଂଶ ବାଲି ଧୂଳି ଯାହା ଥାଏ ଏନଭାଇରୋନମେଣ୍ଟରେ ତାହା ଆମ ଆଖିକୁ ବେଶୀ ଇଫେକ୍ଟ କରେ।
0: ତେବେ କାହିଁକି କମ୍ପ୍ୟୁଟରରେ ବେଶୀ ପ୍ରୋବ୍ଲେମ୍ ଦେଖାଯାଉଛି, ବହି ପଢ଼ିବାରେ ବେଶୀ ସେ ପ୍ରୋବ୍ଲେମ୍ ଦେଖାଯାଉନାହିଁ?
1: ମୂଳ କଥା ହେଉଛି କମ୍ପ୍ୟୁଟର ଲାପଟପ୍ ମୋବାଇଲ ଯାହା ବି ହଉ ସେଥିରେ ବ୍ଲୁ ଲାଇଟ୍ର ପ୍ରଭାବ ରହୁଛି। ଯେଗୁଡ଼ାକ ଏଲଇଡି ସ୍କ୍ରିନ୍ ଥାଏ ସେଥିରେ ବ୍ଲୁ ଲାଇଟ୍ ବାହାରେ, ବ୍ଲୁ ଲାଇଟ୍ ରେଟିନା ଉପରେ ପ୍ରଭାବ ପକାଏ, ସାର୍କାଡିଆନ୍ ରିଦମ୍କୁ ବି ଚେଞ୍ଜ କରେ। ସେକେଣ୍ଡ କଥା ହେଉଛି ମୋବାଇଲ କିମ୍ବା ଲାପଟପ୍ ଯାହା ବି ଗେଜେଟ୍ ହଉ ସେଥିରେ ପିକ୍ସେଲ ଗୋଟେ ଜିନିଷ ଥାଏ ଯେଉଁଟା କ୍ୟାରେକ୍ଟର କୁହନ୍ତି, ତ ସେଇ ପିକ୍ସେଲ ସେଇଟା ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ୍ ହେଇନଥାଏ। ସେଣ୍ଟରରେ ବହୁତ ବ୍ରାଇଟ୍ ଥାଏ ଯାହା ସ୍କ୍ରିନ୍ରେ, କମ୍ପ୍ୟୁଟର ସ୍କ୍ରିନ୍ କି ଲାପଟପ୍ ସ୍କ୍ରିନ୍ରେ ପୁରା ସେଣ୍ଟରରେ ବହୁତ ବ୍ରାଇଟ୍ କ୍ୟାରେକ୍ଟର ଥାଏ, ଆଉ ପେରିଫେରାଲି ସେମାନେ ଇକ୍ୱାଲି ଡିଷ୍ଟ୍ରିବ୍ୟୁଟ୍ ହୋଇନଥାନ୍ତି। ସେଇଥିପାଇଁ ଆମ ଆଖିକୁ ବହୁତ ଷ୍ଟ୍ରେସ୍ ନେଇ ଫୋକସ୍ କରିବାକୁ ପଡ଼ିଥାଏ। ତା ସହିତ ଯେଉଁମାନେ ପ୍ରଫେସନାଲି କମ୍ପ୍ୟୁଟର ସହିତ କାମ କରୁଥାନ୍ତି, ତ ସେମାନଙ୍କ ସରାଉଣ୍ଡିଂ କଣ୍ଡିସନ ମାନେ ଏନଭାଇରୋନମେଣ୍ଟାଲ କଣ୍ଡିସନ ବି ଆଖିରେ ବହୁତ ପ୍ରଭାବ ପକାଇଥାଏ। ଯେମିତି ବହୁତ ଗୁଡ଼ାଏ ଯେଉଁଠି କମ୍ପ୍ୟୁଟର ଅଛି, ଲାପଟପ୍ ଅଛି, ଲୋକମାନେ କାମ କରୁଛନ୍ତି, ତେଣୁ ସେଠି ଏୟାର କଣ୍ଡିସନର ଥାଏ, ଭେଣ୍ଟିଲେଟର ଫ୍ୟାନ୍ ଥାଏ, ତ ଏୟାର କଣ୍ଡିସନ ଭେଣ୍ଟିଲେସନ ଫ୍ୟାନ୍ ଦ୍ୱାରା ବି ଆଖି ବହୁତ ଶୁଖିଲା ହୋଇଯାଇଥାଏ।
0: ଏସବୁ ଜିନିଷ ବେଶୀ ୟୁଜ୍ କରୁଥିଲେ ସେମାନଙ୍କ ପାଇଁ କ'ଣ ପରାମର୍ଶ ଦେବେ?
1: ଏସବୁ ସମସ୍ୟାର ସମାଧାନ ପାଇଁ ମୁଁ କହିବାକୁ ଚାହିଁବି 5E, ମାନେ 5ଟା E ଆପଣ ଧ୍ୟାନ ଦେବେ, ଯେମିତି ଏକ୍ଜାମିନେସନ, ଇର୍ଗୋନୋମିକ୍ସ, ଏକ୍ସରସାଇଜ୍, ଏଫେକ୍ଟିଭ୍ ବ୍ରେକ୍, ଆଇ ୱେର। ଏକ୍ଜାମିନେସନ୍ ମାନେ ଆଖିର ଚକ୍ଷୁ ପରୀକ୍ଷା କରାଇବେ, କମ୍ପ୍ୟୁଟରକୁ ଠିକ୍ ଡିଷ୍ଟାନ୍ସରେ ରଖି ୟୁଜ୍

0: କରିବେ, ଆଖିର ଏକ୍ସରସାଇଜ୍ କରିବେ, ମଝିରେ ମଝିରେ ବ୍ରେକ୍ ନେବେ, ଆଉ ପ୍ରୋଟେକ୍ଟିଭ୍ ଲେନ୍ସ ପିନ୍ଧିବେ।
1: ତେବେ ଯେଉଁମାନେ ବେଶୀ କମ୍ପ୍ୟୁଟର ୟୁଜ୍ କରୁଛନ୍ତି, ଆମେ କେତେ ଦୂରରେ କମ୍ପ୍ୟୁଟରକୁ ଦେଖିବା ଉଚିତ?
0: ଯେଉଁମାନେ ଦିନରେ 2-4 ଘଣ୍ଟା କି ତାଠାରୁ ଅଧିକ କମ୍ପ୍ୟୁଟର, ଲାପଟପ୍, ଯାହା ବି ଗେଜେଟ୍ ୟୁଜ୍ କରୁଛନ୍ତି, ମୂଳତଃ ସେମାନେ ନିଜଠାରୁ 16-30 ଇଞ୍ଚ ଦୂରରେ ରଖିବା ଦରକାର। ଓ ଲାପଟପ୍ର ସେଣ୍ଟର ପାର୍ଟଟା ଆଇ ଲେବଲ୍ରୁ 20 ଡିଗ୍ରୀ ତଳକୁ ରହିବା ଦରକାର। କିନ୍ତୁ ଏମିତି ନୁହେଁ ଯେ ମୁଁ କହିଲି 16-30 ଇଞ୍ଚ ଦୂରରେ, ଆପଣ ସେଗୁଡ଼ା ଭୁଲିକି ନିଜ ଆର୍ମ ଲେନ୍ଥ ମାନେ ହାତ ପୁରା ଖୋଲା କଲେ ଯେତିକି ଦୂର ରହିବ ସେତିକି ଦୂରରେ ଇଲେକ୍ଟ୍ରୋନିକ୍ ଗେଜେଟ୍କୁ ରଖି କାମ କରିପାରିବେ। ତା ସହିତ କମ୍ପ୍ୟୁଟରର ଗ୍ଲେରିଂକୁ କମେଇବା ପାଇଁ ଆପଣ କମ୍ପ୍ୟୁଟର ଉପରେ ଗୋଟେ ଫିଲ୍ଟର ଲଗେଇ ପାରିବେ ଓ ନିଜେ ଗୋଟେ ଅପ୍ଟିକାଲି କୋଟେଡ୍ ଗ୍ଲାସ୍ ବ୍ୟବହାର କରିପାରିବେ।
1: ତେବେ ମ୍ୟାଡ଼ାମ, ଏସବୁ ସମସ୍ୟା ପାଇଁ କେତେବେଳେ ଆମେ ଜାଣିବା ଯେ ଆମକୁ ଚକ୍ଷୁ ପରୀକ୍ଷା କରିନେବା ଦରକାର?
0: ଚକ୍ଷୁ ପରୀକ୍ଷା ପାଇଁ ମୁଁ ପ୍ରଥମେ କହିବି ସେଲ୍ଫ ଚେକ୍, କାହିଁକିନା କରୋନା ସମୟରେ ଆମେ ଯାହା ବୁଝିଛୁ ନିଜ ଦେହ ପ୍ରତି ଆମେ ନିଜେ ଯତ୍ନବାନ ହେବା ଦରକାର। ତ ଆମେ ଜାଣିବା ଦରକାର ଯେ ଆମ ଆଖି କେତେବେଳେ ଦରକାର କରୁଛି ତାର ଚେକଅପ୍ କରାଇବା ପାଇଁ। ତ ସେଲ୍ଫ ଚେକ୍ ମାନେ ଆପଣ ଦେଖିବେ, ଅଧିକାଂଶ ଲୋକ ଭାବନ୍ତି ଦି ଆଖିରେ ଠିକ୍ ଦେଖାଯାଉଛି, ତା ମାନେ ଆଖି ଠିକ୍ ଅଛି। କିନ୍ତୁ ସବୁବେଳେ ଚେକ୍ କରିବେ, ଆପଣ ଗୋଟେ ଆଖି ବନ୍ଦ କରି ଆର ଆଖିରେ ଦେଖିବାକୁ ଚେଷ୍ଟା କରିବେ ଯେ ଠିକ୍ ଦେଖାଯାଉଛି କି ନାହିଁ। ତ ଇଣ୍ଡିଭିଜୁଆଲ ଆଖି ବନ୍ଦ କଲା ପରେ ଯଦି ଜାଣିବେ ଗୋଟେ ଆଖିରେ କମ୍ ବେଶୀ ଦେଖାଯାଉଛି, ଆପଣ ନିଜେ ବି ଜାଣିପାରିବେ ଯେ ଆପଣଙ୍କ ଚକ୍ଷୁ ପରୀକ୍ଷା ଦରକାର।
1: ପରିଶେଷରେ, ଅଧିକ କମ୍ପ୍ୟୁଟର କିମ୍ବା ଫୋନର ୟୁଜ୍ ଦ୍ୱାରା ଦେଖାଯାଉଥିବା ଚକ୍ଷୁ ସମସ୍ୟାର ସମାଧାନ ପାଇଁ ଆଜି ଆମ ଶ୍ରୋତାବନ୍ଧୁମାନଙ୍କୁ ପରିଶେଷରେ କ'ଣ ଉପଦେଶ ଦେବେ?
0: ମୁଁ ଏତିକି ଉପଦେଶ ଦେବାକୁ ଚାହୁଁଛି ଯେ ଆପଣ ମୂଳତଃ ଗେଜେଟ୍ ୟୁଜ୍କୁ ଦିନରେ 2 ଘଣ୍ଟାରୁ କମ୍ ୟୁଜ୍ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ବି ୟୁଜ୍ କରୁଛନ୍ତି, କରିବାକୁ ବାଧ୍ୟ ହେଉଛନ୍ତି, ମଝିରେ ମଝିରେ ପ୍ରତି 20 ମିନିଟ୍ରେ ବ୍ରେକ୍ ନିଅନ୍ତୁ, ଆଖିର ମାଂସପେଶୀକୁ ରିଲାକ୍ସ ହେବାକୁ ଦିଅନ୍ତୁ, ଧ୍ୟାନ ଦିଅନ୍ତୁ, ଯେମିତି ମଝିରେ ମଝିରେ ଆଖି ପତା ପକାଇବେ, ଆଖି ମିଟିକା ମାରିବେ, ଆଖିର ଚେକଅପ୍ କରାନ୍ତୁ। ପ୍ରତି ଯେଉଁମାନେ ପ୍ରଫେସନାଲି ଅଛନ୍ତି ପ୍ରତି ବର୍ଷକୁ ବର୍ଷ ଆଖି ଚେକଅପ୍ କରାନ୍ତୁ। କମ୍ପ୍ୟୁଟରରେ ଫିଲ୍ଟର ଲଗାନ୍ତୁ, ଯେମିତି ଆଖିର ଗ୍ଲେରିଂ ନ ହେବ, କମ୍ପ୍ୟୁଟରର ଗ୍ଲେରିଂ ନ ହେବ, ସେଇଥିପାଇଁ ଆପଣ ଧ୍ୟାନ ଦିଅନ୍ତୁ। ଆଖିର ଏକ୍ସରସାଇଜ୍ କରନ୍ତୁ, ଉପଯୁକ୍ତ ଖାଦ୍ୟ ଖାଆନ୍ତୁ, ଯାହାଦ୍ୱାରା ଏହିସବୁ ଚକ୍ଷୁର ସମସ୍ୟାକୁ ଏଡ଼େଇ ଦେଇ ହେବ।
1: ଡାକ୍ତର ମଞ୍ଜୁଲା ପ୍ରଧାନ ଆଜି ଆମ ଆକାଶବାଣୀ ବାରିପଦା ଷ୍ଟୁଡିଓରେ ଉପସ୍ଥିତ ରହି ଅଧିକ କମ୍ପ୍ୟୁଟର ବ୍ୟବହାର ଜନିତ ଚକ୍ଷୁ ସମସ୍ୟା ଓ ତାର ପ୍ରତିକାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଏବଂ ଆଜି ଆମକୁ ଶୁଣୁଥିବା ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।
2: ଶୁଣିଲେ ସ୍ୱାସ୍ଥ୍ୟ ସମ୍ପଦ କାର୍ଯ୍ୟକ୍ରମ, ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ପ୍ୟାସି ନଦୀ, କଣ୍ଠଦାନ କରିଛନ୍ତି ଚନ୍ଦ୍ରାଣୀ ମୁଖାର୍ଜୀ।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ସାଚଣ୍ଡ କେତୋଟି ଗୀତ।